ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 8 ଦିନ 2026 ମସିହା ଜୁଲାଇ ମାସର 30 ତାରିଖ। କାର୍ଯ୍ୟକ୍ରମ ଶୁଣିଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଅନୁସରି ତୁମ ପଥକୁ ପ୍ରଭୁ ହେ, ଜୀବନ ମୋ ଗଲା ଛରି ଅନୁରୋଧ ମୋର ଶୁଣିଲନି ଥରେ ଅଜଣା ଲୋକର ପରି। ଏଥର ଶୁଣନ୍ତୁ ବୀରକିଶୋର ନାୟକଙ୍କ ଗୀତ ରଚନାରୁ, ଗାଇଛନ୍ତି ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ରମାରାଣୀ ବାରିକଙ୍କ କଣ୍ଠରେ ଶୁଣନ୍ତୁ, ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ। କେତେ ଧନ ରଖି ନିଜକୁ ଭାବତୁ ଏ ଧରାରେ ମହାଧନୀ, ଧନ ସରିବାକୁ ଦିନ ଲାଗିବନି ଜୀବନଟା ରହିବନି।

ଶୂନ୍ୟ ଆଶିଷ କଳସି ଧରି ଶୂନ୍ୟ ଦେହି ବିଜୟ ହୋଇଛନ୍ତି ଶୂନ୍ୟ ଭଗତଙ୍କ ପାଇଁ। ବନ୍ଦନ କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ଗଗନ ବିହାରୀ ସ୍ୱାଇଁ ଓ ରମାରାଣୀ ବାରିକ। ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଭାଗୀରଥୀ ପାତ୍ରଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ବାଲିଖାନି କୋମଳାଙ୍ଗୀ। ନିଜର ବୋଲି ମୁଁ ତୋତେ ଭାବୁଛି, ହେଲେ ମହାପ୍ରଭୁ ହେତୁର କୃପା କେବେ ନ ପାଉଛି।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥିରେ ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଏକଦା ସମର୍ଥ ସ୍ୱାମୀ ରାମଦାସ ଭିକ୍ଷା ମାଗିବା ପାଇଁ ଜଣକ ଘରକୁ ଗଲେ। ଦ୍ୱାରରେ ଠିଆ ହୋଇ ଜୟ ଜୟ ରଘୁବୀର ସମର୍ଥ କହିଲେ। କିଛି ସମୟ ପରେ ଜଣେ ମହିଳା ହାତରେ କିଛି ପନିପରିବା ଧରି ଆସିଲେ ଏବଂ ସ୍ୱାମୀ ରାମଦାସଜୀଙ୍କ କମଣ୍ଡଳରେ ପରିବା ଭର୍ତ୍ତି କରିଦେଲେ। ଏହାପରେ ମହିଳା ବହୁ ଉତ୍ସାହର ସହ କହିଲେ, ସ୍ୱାମୀଜୀ, ପ୍ରକୃତ ସୁଖ ଏବଂ ଆନନ୍ଦ ପ୍ରାପ୍ତିର ମାର୍ଗ ଦୟାକରି ମୋତେ ବତାନ୍ତୁ, ଏହା ଉପରେ କିଛି ଉପଦେଶ ଦିଅନ୍ତୁ। ରାମଦାସଜୀ କହିଲେ, ମୁଁ ଏହି ପ୍ରଶ୍ନର ଉତ୍ତର କାଲି ତୁମକୁ ଦେବି। ଏଇଆ କହି ରାମଦାସଜୀ ସେଠାରୁ ପଳାଇଗଲେ। ମହିଳା ଜଣକ ସ୍ୱାମୀ ରାମଦାସଜୀଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ, ତେଣୁ ସେ ଜାଣିଥିଲେ ରାମଦାସଜୀ ପରଦିନ ଯେମିତି ହେଲେ ଆସିବେ। ତେଣୁ ସେ ତାଙ୍କ ପାଇଁ ବାଦାମ ଏବଂ ପିସ୍ତା ପକାଇ କ୍ଷୀରି ତିଆରି କଲେ। ରାମଦାସଜୀ ପୁଣି ସେହି ମହିଳାଙ୍କ ଘରକୁ ଆସିଲେ ଏବଂ କହିଲେ, ଜୟ ଜୟ ରଘୁବୀର ସମର୍ଥ। ମହିଳା ଜଣକ ସେଠାରେ ହିଁ ଅପେକ୍ଷାରେ ବସିଥିଲେ। ରାମଦାସଙ୍କର ସ୍ୱର ଶୁଣି ମହିଳା ଦୌଡ଼ିଗଲେ ଭିତରକୁ କ୍ଷୀରି ଆଣିବା ପାଇଁ। କ୍ଷୀରି ଆଣିଲେ ଏବଂ ରାମଦାସଜୀଙ୍କ କମଣ୍ଡଳରେ ଭର୍ତ୍ତି କରିବା ପାଇଁ ବାହାରିଲେ। ମାତ୍ର ସେ କମଣ୍ଡଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେଥିରେ ଗୋବର ଏବଂ ଅଳିଆ ଭର୍ତ୍ତି ହୋଇ ରହିଥିଲା। ମହିଳା ଏହା ଦେଖି ସ୍ୱାମୀ ରାମଦାସଜୀଙ୍କୁ କହିଲେ, ଏହି କମଣ୍ଡଳକୁ ଆପଣ ମୋତେ ଦେଇଦିଅନ୍ତୁ, ମୁଁ ଏହାକୁ ସଫା କରିଦେବି। ରାମଦାସଜୀ ଏହାପରେ କହିଲେ, ନା ନା, ଏହି କମଣ୍ଡଳରେ ହିଁ ତମେ ତମର କ୍ଷୀରି ଦେଇଦିଅ ମୋତେ। ଏହାପରେ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ କହିଲେ, ଏହି କମଣ୍ଡଳରେ ତ ଗୋବର ଏବଂ ଅଳିଆ ପୂର୍ଣ୍ଣ ହୋଇ ରହିଛି, ମୁଁ କ୍ଷୀରି ଦେଲେ ତାହା ନଷ୍ଟ ହୋଇଯିବ ଯେ? ରାମଦାସଜୀ ହସି କହିଲେ, ଠିକ୍ ସେହିପରି ମନରେ ଯଦି ରାଗ କ୍ରୋଧ ଈର୍ଷା ମୋହ ଚିନ୍ତା ଲୋଭ ସ୍ୱରୂପ ଅଳିଆ ଏବଂ କୁସଂସ୍କାର ସ୍ୱରୂପ ଗୋବର ଭର୍ତ୍ତି ରହିବ।

ତେବେ ସୁଖ ଏବଂ ଆନନ୍ଦ ସ୍ୱରୂପ କ୍ଷୀରି ତମେ ପାଇପାରିବ ନାହିଁ। ମନରୁ ଏସବୁ ଅଶୁଦ୍ଧି ହଟାଇ ଦେଖ, ତୁମକୁ ପ୍ରକୃତ ସୁଖ ଏବଂ ସବୁ କାର୍ଯ୍ୟରେ ଆନନ୍ଦ ମିଳିବ। ଏହା କହି ରାମଦାସଜୀ ସେଠାରୁ ଚାଲିଯାଇଥିଲେ ଏବଂ ମହିଳା ଜଣକ ମଧ୍ୟ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିଥିଲେ।

ମୂଳ ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧର ଅନୁବାଦ କରିବା ପରେ ଅତିପଡ଼ି ଜଗନ୍ନାଥ ଦାସ ଇହଲୀଳା ସମ୍ବରଣ କରିଛନ୍ତି। ମହାଦେବ ଦାସ ଓଡ଼ିଆ ଭାଗବତର ସମ୍ପୂର୍ଣ୍ଣତା ସମ୍ପନ୍ନ କରିବାକୁ ଦ୍ୱାଦଶ ସ୍କନ୍ଧଟିର ଅନୁବାଦ କରି ଜଗନ୍ନାଥ ଦାସଙ୍କ ନାମରେ ଭଣିଛନ୍ତି। ଏହି ଉପଲକ୍ଷେ ପ୍ରଥମେ ସେ ମଙ୍ଗଳାଚରଣରେ ନରନାରାୟଣଙ୍କୁ ବନ୍ଦନା କରି ସୁତ ସୌନକ ସମ୍ବାଦ ମାଧ୍ୟମରେ କଳିଯୁଗରେ ଯେଉଁ ସବୁ ରାଜା ଭାରତବର୍ଷରେ ରାଜତ୍ୱ କରିବେ ତନ୍ମଧ୍ୟରୁ କିଏ କେତେ ବର୍ଷ ଭୋଗ କରିବେ ତାହାର ହିସାବ ଉପସ୍ଥାପନ କରିଛନ୍ତି।

ପ୍ରଚାର କଲୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଓ ପର୍ବରେ ସଂସ୍କୃତରେ ସମ୍ବାଦ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତାକେ ଲାଗିକରି ଥିବା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇକି ରହିଛି। ଇଟା ଇହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବା ବୋଲି ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 18 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଫି ନାଗରିକଙ୍କ ଜୀବନ ଆଉ ସୁରକ୍ଷା ସରକାରଙ୍କ ଲାଗି ସବୁନୁ ଜରୁରୀ ହେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବର୍ଡ ସ୍ଥିତି ଆଉ ତାର ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସାଙ୍ଗେ ଆଲୋଚନା କରିକି ଶ୍ରୀ ମାଝୀ କହିଛନ୍, ଲଗାୟତ ବର୍ଷା ଆଉ କେତେଟା ନଦୀ ନ ହୋଇଥିବା ବୟଡ଼ ପରିସ୍ଥିତି ଉପରେ ସରକାର ପୁରା ନଜର ରଖିକରି ପ୍ରଭାବିତ ଇଲାକାର ଲୋକ ସୁରକ୍ଷିତ ରଖବାର ଲାଗି ପ୍ରଶାସନିକ ସ୍ତରଠି ନିର୍ଦ୍ଦେଶ ଦିଆଯାଇଛି। ଭିନ୍ ଭିନ୍ ଜିଲ୍ଲାନ ବୟଡ଼ ପରିଚାଳନା ସ୍ଥାନାନ୍ତର ରିଲିଫ କାମକେ ତଦାରଖ କରବାର ଲାଗି ତିନିଛନ୍ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବୟଡ଼ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଘର ଆଉ ଚାଷ ଜମିର ଲାଗି ପ୍ରଭାବିତ ଲୋକଙ୍କୁ ତୁର୍ତ୍ତି କ୍ଷତିପୂରଣ ଦିଆଯିବାରକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲିଠାନୁ ଚାରିଦିନିଆ ଦିଲ୍ଲୀ ଗସ୍ତଥି ଯାଇଛନ୍। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ତାଙ୍କର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ବହୁଛନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିକରି ଓଡ଼ିଶାର ଭିନ୍ ଭିନ୍ ପ୍ରସଙ୍ଗ ବାବଦ ଆଲୋଚନା କରିବେ। ତାଙ୍କରି ଗସ୍ତ ସମୟରେ ଆଜି ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କୁ ଭେଟିକରି ମହାନଦୀ ଜଳ ବିବାଦ ଆଉ ଜଳସମ୍ପଦ ବିଭାଗର ଭିନ୍ ଭିନ୍ ପ୍ରକଳ୍ପ ବାବଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଲଗାୟତ ବର୍ଷା ଆଉ ବୟଡ଼ ଲାଗି ନିର୍ମାଣ ବିଭାଗ ଅଧୀନ ଥିବା ଭିନ୍ ଭିନ୍ ଇଲାକାନ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ସେତୁ ଓ ସରକାରୀ କୋଠାର ତୁର୍ତ୍ତି ମରାମତି ଲାଗି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହିତ ଆଲୋଚନା କରିକି ଯୁଦ୍ଧକାଳୀନ ଭିତ୍ତିଥି ରାସ୍ତା ମରାମତି କରିକି ଯା ଆସ୍କେ ସ୍ୱାଭାବିକ କରବାର ଲାଗି ସେ କହିଛନ୍। ଇ ବାବଦେ ଓବିସିସି ଏନ୍ଏଚ୍ଏଆଇ ଆଉ ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ସହିତ ସବୁ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ବିଲ୍ ଲେଖାଯାଇଛି। ରାଜ୍ୟ ସରକାର ଚାଷ କ୍ଷେତ୍ରକେ ଅତ୍କା ଲାଭଦାୟକ କରିବାର ଲାଗି ରାଜ୍ୟର କୃଷି ଉଦ୍ୟୋଗୀମାନଙ୍କୁ ସମୟସୀମା ଭିତରେ ଋଣ ଯୋଗାଇ ଦେବାରକେ ବ୍ୟାଙ୍କମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆହ୍ୱାନ ଦେଇଛନ୍। ଆଇବା 5 ବର୍ଷ ଲାଗି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଥି ଓଡ଼ିଶା କୃଷି ପ୍ରୋହାହନ ଆଉ ପୁଞ୍ଜି ଲଗାଣ ନିଗମ ଏପିକଲ୍କେ 2496 କୋଟି ଅତ୍କା ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍। ବୈଠକଟି କୃଷି ଉଦ୍ୟୋଗୀମାନଙ୍କୁ ସହସ୍ତି ଋଣ ଦେବାର ବ୍ୟାଙ୍କ ଆଉ ସରକାରୀ ସଂସ୍ଥା ଭିତରେ ସଠିକ୍ ତାଲମେଲ ରଖବାର ଆଉ ଗାଁର ଯୁବକ ମହିଳାମାନଙ୍କୁ ଚାଷ କ୍ଷେତ୍ରଟି ଅତ୍କା ସାମିଲ କରବାର ବାବଦେ ଆଲୋଚନା ହୋଇଛି। ରାଜ୍ୟର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକେ ଆହୁରି ବର୍କସ୍ କରବାର ଲାଗି ଡିଜିଟାଲ ଭାରତ ନୀତି ଟେଲିକମ୍ୟୁନିକେସନ୍ ଆଉ ବିଏସ୍ଏନ୍ଏଲ୍ ଭିତରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥି ରାଜ୍ୟର 6,799 ଗ୍ରାମ ପଞ୍ଚାୟତକେ ଫାଇବର ଟୁ ହୋମ୍ ବିସ୍ତାର କରାଯିବା, ଯେଉଁଥିଲାଗି ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଆଉ ଆର୍ଥିକ ବିକାଶ ଲାଗି ନୂଆ ସୁଯୋଗ ତିଆରି ହୋଇପାରିବ ବୋଲି ଇଲେକ୍ଟ୍ରୋନିକ୍ସ ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ କହିଛନ୍। ଇତାର ଜରିଏ 50,000 ଅତ୍କା ଗାଁକେ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ଲାଗି 3,384 କୋଟି ଅତ୍କା ଟଙ୍କା ଖର୍ଚ୍ଚ ହେବା। ଓଡ଼ିଶା ଜାପାନ ସମ୍ପର୍କକେ ଆହୁରି ମଜବୁତ କରବାର ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତତ୍ତୋରୀ ପ୍ରଦେଶର ମୁଖ୍ୟ ଶାସନ ସଚିବ ତୋଶିକି ଏଣ୍ଡୋଙ୍କ ନେତୃତ୍ୱତି ଆସିଥିବା 13 ଜଣିଆ ପ୍ରତିନିଧି ଦଳ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରିଛନ୍। ପୁଞ୍ଜିନିବେଶ, ଶିଳ୍ପ, ଦକ୍ଷ ମାନବ ସମ୍ବଳ, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ଆଉ ଗବେଷଣା କ୍ଷେତ୍ରଟି ସହଯୋଗ ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ସବୁଜ ଶକ୍ତି, ନୀଳ ଅର୍ଥନୀତି, ସ୍କିଲ୍ଡ ଇନ୍ ଓଡ଼ିଶା ଆଉ ଏମ୍ଏସ୍ଏମ୍ଇ କ୍ଷେତ୍ରଟି ଜାପାନୀ କମ୍ପାନୀମାନଙ୍କୁ ବିନିଯୋଗ ଲାଗି ଶ୍ରୀମତୀ ଗର୍ଗ ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020 ଆଧାରଥି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପିଏମ୍ଶ୍ରୀ ଯୋଜନା ନିୟମିତ ସମୀକ୍ଷା କରାଯିବା, ଏଥିଲାଗି ଗଣଶିକ୍ଷା ବିଭାଗର 30 ଜଣ ଅଧିକାରୀଙ୍କୁ 30 ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସେମାନେ ନିୟମିତ ବ୍ୟବଧାନ୍ତି ଜିଲ୍ଲାମାନଙ୍କୁ ଯାଇକରି ସେଠାରେ ପିଏମ୍ଶ୍ରୀ ବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବେ ଆଉ ଏ ବାବଦେ ସବୁ ତଥ୍ୟ ପିଏମ୍ଶ୍ରୀ ପୋର୍ଟାଲ୍ଥି ଉଲ୍ଲେଖ କରବାରକେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ଆଇବା 1 ତାରିଖନୁ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ ପାଠ୍ୟକ୍ରମର ପହିଲା ବଛର ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। 2026-27 ଶିକ୍ଷାବର୍ଷ ଲାଗି 1500 ସିଟ୍ ଥିବାର ବେଲ୍କେ 10,647 ଜଣ ଏଥିଲାଗି ଆବେଦନ କରିଥିଲେ। ପହିଲା ଆଉ 2 ନମ୍ବର ରାଉଣ୍ଡ ଉତ୍ରୁ 1259 ଜଣ ଛାତ୍ରଛାତ୍ରୀ ଏଡମିସନ୍ ନେଇସାରିଛନ୍। 4 ଅଗଷ୍ଟ ତକ ସ୍ପଟ୍ ଆଡମିସନ୍ ଶେଷ ହେବା ବୋଲି ବିଭାଗ ତରଫରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାର ଶୀତଳ ଭଣ୍ଡାର ପ୍ରକଳ୍ପକେ ପ୍ରୋହାହନ ଦେବା ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଶୀତଳ ଭଣ୍ଡାର ଲାଗି ଆର୍ଥିକ ସାହାଯ୍ୟ ବାବଦ ଜିଲ୍ଲାସ୍ତରୀୟ କମିଟି ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଖଡ଼ିଆଲ ରୋଲ ଏନ୍ଏସି 8 ନମ୍ବର ୱାର୍ଡନ 5,410 ମେଟ୍ରିକ୍ ଟନ୍ କ୍ଷମତା ଥିବା ଶୀତଳ ଭଣ୍ଡାର ପ୍ରକଳ୍ପକେ ଅନୁମୋଦନ ମିଳିଛି। ଜିଲ୍ଲାନ ଆହୁରି ଅତ୍କା ଶୀତଳ ଭଣ୍ଡାର ପ୍ରକଳ୍ପ ପ୍ରସ୍ତାବ ଆନ୍ବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

0: प्रबुद्धनं करोति। अस्य विधेयकस्योद्देश्यं वन्दे मातरम् इत्यस्मै राष्ट्रगीताय अपि राष्ट्रगानेन समं वैधानिकसुरक्षाप्रदानम् इत्यस्ति। एतादृशेषु अपराधेषु त्रिवर्षात्मकः कारावासः, द्रव्यदण्डः उत वा उभयमपि भवितुमर्हतः। उत्तरप्रदानकाले गृहराज्यमन्त्री नित्यानन्दरायः प्रावोचत् यत् एतत् संशोधनं भारतस्य आत्मने राष्ट्रियचेतनायै, सांस्कृतिकन्यासाय सहैव स्वतन्त्रतासङ्ग्रामस्य आदर्शेभ्यश्च सामूहिकप्रतिबद्धतां दर्शयति।
1: राष्ट्रीय गीत अपमान पर इस विधेयक के माध्यम से दंडनीय प्रावधान करने का विचार हुआ है। वर्तमान संशोधन का उद्देश्य राष्ट्र गीत वंदे मातरम के जानबूझकर किए गए अपमान को भी उसी प्रकार के दंडनीय बनाया जाए जैसा कि वर्तमान कानून में है। हर भारतवासी के राष्ट्र प्रेम का उद्घोष है वंदे मातरम, विकसित भारत का संकल्प है वंदे मातरम।
0: ओडिशा राज्ये अतिवृष्ट्या उच्छ्वसित नदीभिश्च विकट जलौघस्थितिः दुरापद्यते। अस्माद् हेतोः चत्वारः जनाः मृत्युमुपगताः, सहैव चतुर्लक्षाधिकाः जनाः प्रभाविताः अभवन्। श्रावणमासस्य वार्षिकी कावडयात्रा अद्यारभ्य प्रवर्तते। अस्यां यात्रायां भक्ताः गङ्गाजलमानेतुम् उत्तराखण्डस्य हरिद्वार गोमुख गङ्गोत्री इत्यादिषु तीर्थस्थलेषु गच्छन्ति। अस्याः विशालयात्रायाः सुव्यवस्थायै उत्तराखण्ड उत्तरप्रदेशसर्वकाराभ्यां व्यापकप्रबन्धाः प्रकल्पिताः इति वार्ताः।
2: ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ସକାଳ 7ଟା। ଏଥର ସନ୍ତ ଶୁଣିବା ଯେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ପ୍ରଚାର କରିବ ଓଡ଼ିଆରେ ଆଲୋଚନା, ଆମ ଚାଷବାସରେ ଢଗଢମାଳି, ଏହି ଶୀର୍ଷକରେ ଆଜି ଆଲୋଚନା କରିବେ ଜଗୁଲାଲ ଭୋଇ। ଚାଷର କଥା ସକାଳ 7:40ରେ। ସକାଳ 7:45ରେ ପ୍ରଚାର କରିବ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ, କଣ୍ଠଶିଳ୍ପୀ ବୁଲବୁଲ ମୋତି। ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30ରେ। କଣ୍ଠଶିଳ୍ପୀ ହେଲେ ସୌରେନ ଭଟ୍ଟ। ସକାଳ 8:45ରେ ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଓଡ଼ିଆ କଥାଚିତ୍ରର ଗୀତ ସକାଳ 9ରେ। ସକାଳ 9:30ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10ରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12ଟା ଏବଂ ଦିନ 2:45ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30ରେ। କଣ୍ଠଶିଳ୍ପୀମାନେ ହେଲେ ନବକିଶୋର ମହତମ, ଦୀପଶିଖା ମିଶ୍ର, ମହମ୍ମଦ ସିକନ୍ଦର ଆଲମ ଓ ସୁଚିତ୍ରା ମହାପାତ୍ର। ଚାଷର କଥା ଦିନ 1:10ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ଦିନ 1:20ରେ। ଅପରାହ୍ନ 5ଟାରେ ପ୍ରଚାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30ରେ ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ବିଜ୍ଞାନିକା। ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶୁଣିବେ ସନ୍ଧ୍ୟା 6:30ରେ। ଓ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରାତି 7:25ରେ। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ରାତି 8ରେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ ଭକ୍ତି ଗୀତ ରାତି 8:15ରେ। ଶିଳ୍ପୀମାନେ ହେଲେ ଭୂପିନ୍ଦର, ସୁଧା ମାଲହୋତ୍ରା ଓ ହରିଓମ ଶରଣ। ସ୍ପୋର୍ଟସ୍ କେନ୍ ରାତି 8:30ରେ। ସ୍ପଟଲାଇଟ୍ ରାତି 9:16ରେ। ରାତି 9:30ରେ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ। ଏହି କାର୍ଯ୍ୟକ୍ରମଗୁଡ଼ିକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10ରେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରସିଆ, ଏଥିରେ ଶୁଣିବେ ରାଗ ବେହାଗ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଲଗାଣ ବର୍ଷା ଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ପାଞ୍ଚଟି ଜିଲ୍ଲାର 54ଟି ବ୍ଲକର 6ଟି ସହରାଞ୍ଚଳ ଏବଂ 1591ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ବନ୍ୟା ଯୋଗୁଁ ପ୍ରାୟ 5,26,000ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାର ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କ୍ଷତିଗ୍ରସ୍ତ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଭଦ୍ରକ, ଯାଜପୁର ଏବଂ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ବର୍ଷ ମହାନଦୀରେ ସାମାନ୍ୟ ଧରଣର ବନ୍ୟା ଆସିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳିଠାରେ 9,00,000 କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ଅଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 619.54 ଫୁଟ ଥିଲା। ଜଳଭଣ୍ଡାରରୁ 2ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ 65,091 କ୍ୟୁସେକ୍ ଜଳ ମହାନଦୀ ଓ କେନାଲଗୁଡ଼ିକୁ ଛଡ଼ାଯାଉଛି। ନବରଙ୍ଗପୁରର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର 2 ମିଟରରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର 632.18 ମିଟରରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଆଖୁଆପଦାଠାରେ ଓ ସାଳନ୍ଦୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିତ୍ତୀୟ ଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ଭଳି ଅନ୍ୟ କେତେକ ବିଷୟରେ ବିତ୍ତୀୟ ଜ୍ଞାନ ଦିଆଯିବ। ଅର୍ଥନୀତି ଓ ବାଣିଜ୍ୟରେ ପଢ଼ୁଥିବା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ବନ୍ଧରେ ଶିକ୍ଷା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 97ଟି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ 3ଦିନିଆ ଗସ୍ତରେ ଯାଇଛନ୍ତି। ଶ୍ରୀ ବଶିଷ୍ଠଙ୍କ ଗସ୍ତ ସମୟରେ ଗତକାଲି ଅନ୍ତୋଦୟ ଗୃହ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ବାଣୀଶ୍ରୀ ଛାତ୍ରବୃତ୍ତି, ହର୍ ଘର୍ ଜଲ୍ ଯୋଜନା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ

0: ବିକୃତି ବହୁ କମ୍ ହୋଇଥାଏ। ଘା ଶୁଖିଯାଇ ବିଭିନ୍ନ ପ୍ରକାର ଦାଗ ବା ସ୍କାର ହେଉ କିମ୍ବା ଧଳା ଚିହ୍ନ ହୋଇଥିଲେ ତାହାକୁ ମଧ୍ୟ ଅପରେସନ୍ ଦ୍ୱାରା ଠିକ୍ କରାଯାଇପାରେ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟି କରାଯାଇଥାଏ। ସେହିପରି ଆଖିପତା, ଓଠ, କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ୍ କରାଯାଇଥାଏ। କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାକର ବିଭିନ୍ନ ପ୍ରକାର କସ୍ମେଟିକ୍ ରାଇନୋପ୍ଲାଷ୍ଟି କରାଯାଇଥାଏ। ସେହିପରି ଆଖିପତା, ଓଠ, କାନ ଓ ଚିବୁକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଅପରେସନ୍ କରାଯାଇଥାଏ। ବାର୍ଦ୍ଧକ୍ୟଜନିତ ମୁଖର ଲୋଳିତ ଚର୍ମକୁ ଫେସ୍ କ୍ଲିପ୍ଟ ବା କେମିକାଲ ପିଲ୍ ଦ୍ୱାରା କିମ୍ବା ଲେଜର ଥେରାପି ଦ୍ୱାରା ଅନେକାଂଶରେ ସୁନ୍ଦର କରିହୁଏ। ମୁଖରେ ଅଧିକ ମାତ୍ରାରେ ଚର୍ବି ଜମିଥିଲେ ତାକୁ ଲାଇପୋସକ୍ସନ୍ ଦ୍ୱାରା କଟାକଟି ନ କରି ବାହାର କରି ମୁଖକୁ ସୁନ୍ଦର କରିହେଉଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମୁଖମଣ୍ଡଳରେ ପ୍ଲାଷ୍ଟିକ ସର୍ଜରୀ, ଆଲୋଚନା କରିଥିଲେ ଡାକ୍ତର ଫାଲ୍ଗୁନୀ ରାୟ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15 ପଦକ ସହ 8ମ ସ୍ଥାନରେ ଭାରତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ଚିକିତ୍ସା ନିମନ୍ତେ ଦେଶର ପ୍ରଥମ ଶୈକ୍ଷିକ ଏବଂ ପରିଚାଳନା ବିଭାଗର ଶୁଭାରମ୍ଭ କରିଛନ୍ତି। ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ କମାଣ୍ଡ ହସ୍ପିଟାଲରେ ଏହି ସେନା ଚିକିତ୍ସା ବିଭାଗର ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ସିଂ ଉଦ୍ଘାଟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ କ୍ଷେତ୍ରରେ ଚିକିତ୍ସା ଲାଗି ପ୍ରସ୍ତୁତି ତ୍ୱରାନ୍ୱିତ, ଅନୁସନ୍ଧାନ କ୍ଷେତ୍ରର ବିକାଶ ଏବଂ ସ୍ୱଦେଶୀ ସିଦ୍ଧାନ୍ତର ବିକାଶ କରିବା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ନୂଆ ସେନା ଚିକିତ୍ସା ବିଭାଗ ଦେଶର ସେନା ମାନସିକତା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ସମସ୍ତଙ୍କ ସହଯୋଗରେ ଏହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧକ୍ଷେତ୍ର ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରରେ ପରିଣତ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବର୍ତ୍ତମାନ ସମୟରେ ସାମୂହିକ ବିନାଶ ସୃଷ୍ଟି କରୁଥିବା ଅସ୍ତ୍ରଶସ୍ତ୍ରର ଭୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ କଂଗ୍ରେସ 2026ର 10ମ ସଂସ୍କରଣର ବିଷୟବସ୍ତୁ ଉନ୍ମୋଚନ କରିଛନ୍ତି। ଏସିଆର ସର୍ବବୃହତ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମଞ୍ଚରେ ସାମିଲ ଇଣ୍ଡିଆ ମୋବାଇଲ କଂଗ୍ରେସର ଆୟୋଜନ ଚଳିତ ବର୍ଷ ଅକ୍ଟୋବର ମାସର 7-10 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଟେଲି ଯୋଗାଯୋଗ ବିଭାଗ ଏବଂ ଭାରତୀୟ ସେଲୁଲାର ପରିଚାଳକ ସଂଘ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିବେ। ଏଥିରେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଟେଲି ଯୋଗାଯୋଗ ପରିଚାଳକ, ନବସୃଜନକାରୀ, ଷ୍ଟାର୍ଟଅପ୍, ନିବେଶକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗଦେଇ ଭାରତର ଭବିଷ୍ୟତର ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ମତ ଉପସ୍ଥାପନ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଚଳିତ ବର୍ଷ ଇଣ୍ଡିଆ ମୋବାଇଲ କଂଗ୍ରେସର ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ଏହା ଏଭଳି ନବସୃଜନକୁ ଦର୍ଶାଉଛି ଯାହା ଭୌଗୋଳିକ, ଶିଳ୍ପ କିମ୍ବା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୀମିତ ହୋଇ ରହିବ ନାହିଁ।

0: ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ 150,000+ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ, ଯେଉଁଥିରେ 100+ ଅଧିକ ଦେଶରୁ 300+ ଅଧିକ ପ୍ରଦର୍ଶକ ସାମିଲ ହେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି, ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ଭାରତ ସଫଳତା ହାସଲ କରୁଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବା ବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଲୋକସଭାରେ ଗତକାଲି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକକୁ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବୈଷ୍ଣବ କହିଛନ୍ତି, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କ୍ଷେତ୍ରରେ ଏହି ବିଧେୟକ କଠୋର ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ଜରିଆରେ ଅଭିଯୁକ୍ତମାନଙ୍କୁ ଅତି କମ୍ ସମୟ ମଧ୍ୟରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଏହି ବିଧେୟକରେ ରହିଛି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖଲିଉର୍ ରହମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଢାକା ସହ ଏକ ସକାରାତ୍ମକ, ଗଠନମୂଳକ ଏବଂ ଭାଗିଦାରିତାପୂର୍ଣ୍ଣ ସମ୍ପର୍କ ନେଇ ଭାରତ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମରେ ଉଚ୍ଚାୟୁକ୍ତ ଶ୍ରୀ ତ୍ରିବେଦୀ କହିଛନ୍ତି, ବାଂଲାଦେଶର ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶମା ଉବେଦ ଇସ୍ଲାମଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ବ୍ରିକ୍ସ ଦେଶ ସମୂହ ମଧ୍ୟରେ ବାଂଲାଦେଶ ନଥିବା ବେଳେ ଭାରତ ସ୍ୱତନ୍ତ୍ର ଅତିଥି ଭାବେ ବାଂଲାଦେଶକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ବ୍ରିକ୍ସରେ ଏବେ ବ୍ରାଜିଲ, ଚାଇନା, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ସଦସ୍ୟ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନର ରିଭଲ୍ୟୁସନାରୀ ଗାର୍ଡ ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଛି। ଆମେରିକାର ଟ୍ରେଜେରୀ ବିଭାଗ ସୂଚନା ଅନୁଯାୟୀ ଏହି ପ୍ରତିବନ୍ଧକ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ 8 ତୈଳବାହୀ ଟ୍ୟାଙ୍କର ଏବଂ 10 କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେରିକା ପକ୍ଷରୁ ଇରାନର ନିୟମ ବିରୁଦ୍ଧ ପେଟ୍ରୋଲିୟମ୍ ବ୍ୟବସାୟୀକୁ କ୍ଷତିଗ୍ରସ୍ତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଆମେରିକା ଅଭିଯୋଗ କରିଛି, ଇରାନର ସେନା ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ସାମୁଦ୍ରିକ ବୀମା ଲାଗି ବାଧ୍ୟ କରୁଛି। ଅନ୍ୟପକ୍ଷରେ କେତେକ ତୈଳ ପରିବହନକାରୀ କମ୍ପାନୀ ଚୀନ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଅଶୋଧିତ ତୈଳ ପହଞ୍ଚାଇଥିବା ଆମେରିକା କହିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନ ସହ ସମ୍ପର୍କିତ 100+ ଅଧିକ ଜାହାଜକୁ ଆମେରିକା ପ୍ରତିବନ୍ଧକ ସୂଚୀରେ ସାମିଲ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ନବସୃଜନ, ଉନ୍ନତ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭାରତର ଆର୍ଥିକ ବିକାଶକୁ ଆଗକୁ ନେଉଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ 22ତମ GRD ଟାଟା ସ୍ମୃତି ସମ୍ଭାଷଣରେ ଶ୍ରୀ ଗୋୟଲ କହିଛନ୍ତି, ଉତ୍କୃଷ୍ଟତା ହାସଲ ଲାଗି ସବୁ ସମୟରେ ଉଦ୍ୟମ କରିବା ଆବଶ୍ୟକ ଏବଂ ଏହା ସୁନିଶ୍ଚିତ କରାଯିବା ଉଚିତ ଯେ ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ ଏହାର ଗୁଣବତ୍ତା ଓ ପ୍ରତିଯୋଗିତାମୂଳକ ଗୁଣ ଜରିଆରେ ବିଶ୍ୱସ୍ତରରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ନବସୃଜନକୁ ବୃଦ୍ଧି ଦେବା ଲାଗି କେତେକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନବସୃଜନ କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶ ଲାଗି 1,00,000 କୋଟି ଟଙ୍କାର ଇଣ୍ଡିଆ AI ମିଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ମିଶନକୁ ସାମିଲ କରାଯାଇଛି। ସେ କହିଛନ୍ତି, ଏହାଦ୍ୱାରା ଦେଶର ନବସୃଜନ ପରିସ୍ଥିତି କ୍ଷେତ୍ରକୁ ଆହୁରି ଦୃଢ଼ କରାଯିବା ସହ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା 69 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ହରଜିନ୍ଦର କୌରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ହରଜିନ୍ଦରଙ୍କୁ ପ୍ରଶଂସା କରି କହିଛନ୍ତି, ଏହା ତାଙ୍କର ଉନ୍ନତ ପ୍ରଦର୍ଶନୀ ଥିଲା। ଏ ସମ୍ପର୍କରେ ହରଜିନ୍ଦର କହିଛନ୍ତି,
1: मैं बहुत खुश हूँ सिल्वर मेडल जीत के और अपनी परफॉर्मेंस से भी बहुत खुश हूँ। ट्रेनिंग में मैंने इससे अच्छा क्लीन जर्क कर रखा है पर फिर भी मैं बहुत सेटिस्फाई हूँ कि मैंने अपनी 6 की 6 लिफ्ट पास। मैं सोच के आई थी इस बार के एक तो मैंने अपने मेडल का कलर चेंज करना है और दूसरा मुझे अपनी लिफ्टिंग अच्छी करके आनी है। मैं सबसे पहले अपनी फैमिली को डेडिकेट करना चाहती हूँ क्योंकि

0: फैमिली का बहुत बड़ा सपोर्ट है मुझे और इंडियन फेडरेशन गवर्नमेंट सबका बहुत सपोर्ट है, उनकी वजह से आज हम यहाँ तक है।
1: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି ମଧ୍ୟ ଦ୍ରୁତ ଧାବକ ଗୁଲବୀର ସିଂଙ୍କୁ ପୁରୁଷ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଗୁଲବୀର ସିଂ କହିଛନ୍ତି,
2: अच्छा हुआ क्योंकि हमारे देश के लिए मेडल आया है, क्योंकि जिस हिसाब से हम प्रैक्टिस कर रहे हैं कोच को खुशी है और जितने भी हमारे जो सपोर्ट कर रहे हैं, कॉन्फिडेंस तो ये है कि बाहर के जितने एथलीट हैं उनके साथ कंपटीशन कर रहे हैं, हम इनके साथ कैसे दौड़ेंगे, क्या हम क्या हुआ, बड़े प्लेयर के साथ खेलते हैं तो हमारे अंदर की जो फीलिंग है ना वो निकल जाती है, क्योंकि हम
1: ନାକାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଗତକାଲି ପ୍ରତିଯୋଗିତା ଆରମ୍ଭରେ ପୁରୁଷ ଲମ୍ବଡ଼ିଆରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଥିଲେ। 15 ପଦକ ସହ ଭାରତ ତାଲିକାରେ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସେଥିମଧ୍ୟରେ 3 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 3 କାଂସ୍ୟ ପଦକ ରହିଛି। ଭାରତର ଏଚ୍ଏସ୍ ପ୍ରଣୟ ଏବଂ ଉନ୍ନତି ହୁଡ଼ା ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। 18 ପ୍ରଣୟ ତାଇପେଇର ୱାଙ୍ଗ ପେୟୁଙ୍କୁ 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମହିଳା ଏକକରେ ଉନ୍ନତି ହୁଡ଼ା, ତାନ୍ୟା ହେମନ୍ତ, ଅନମୋଲ ଖରବ ଏବଂ ତନ୍ଭି ଶର୍ମା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେନା ଚିକିତ୍ସା ପ୍ରସ୍ତୁତିର ଅନୁସନ୍ଧାନ ଓ ବିକାଶ ଲାଗି ଦେଶର ପ୍ରଥମ ଶୈକ୍ଷିକ ଓ ପରିଚାଳନା ବିଭାଗର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ। ବିଷୟବସ୍ତୁ ରହିଛି ପରିସୀମା ପରେ ବିସ୍ତାର। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଲୋକସଭାର ମଞ୍ଜୁରୀ ଲାଭ କରିବା ପରେ ଛାତ୍ରଛାତ୍ରୀ ଓ ଯୁବ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଇରାନ ସେନା ସହ ସମ୍ପର୍କିତ କେତେକ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 15 ପଦକ ସହ 8ମ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।

0: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ଆମ ଚାଷବାସରେ ଢଗ ଢମାଳି ଏହି ଶୀର୍ଷକରେ ଆଜି ଆଲୋଚନା କରୁଛନ୍ତି ଜଗୁଲାଲ ଭୋଇ।
1: ମଣିଷ ମାତୃଗର୍ଭରୁ ଭୂମିଷ୍ଠ ହେବା ମାତ୍ରେ ଖାଇବା ଆରମ୍ଭ କରେ। ଖାଦ୍ୟ ତା'ର ଦେହ ମନ ଏପରି ଅନେକ କିଛିର କ୍ରମବିକାଶ କରାଇଥାଏ। ବଞ୍ଚିବା ନିମନ୍ତେ ଅନ୍ୟାନ୍ୟ ଉପାଦାନର ଯେପରି ଭୂମିକା ଅଛି ସେପରି ଖାଦ୍ୟର ଭୂମିକା ମଧ୍ୟ କିଛି କମ୍ ନୁହେଁ। ତା ମଧ୍ୟରେ ସୁଷମ ତଥା ସୁଖାଦ୍ୟ ଅଖାଦ୍ୟ ମଧ୍ୟ ରହିଥାଏ। କେଉଁ ଆବାବମାନ କାଳରୁ ମଣିଷ ଖାଦ୍ୟ ଉତ୍ପାଦନ ନିମନ୍ତେ ଅନେକ ସଂଘର୍ଷ କରିଆସିଛି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଲଙ୍ଗଳା ଫୁଙ୍ଗୁଳା ହୋଇ ଜଙ୍ଗଲରେ ପଶୁପତ ଜୀବନ ଯାପନ କରୁଥିବା ମଣିଷ କେତେ ଯେ ସୋପାନ, କେତେ ଯେ ବାଧାବନ୍ଧନ, ଦୁର୍ଦ୍ଦିନ, ବନ୍ୟା, ବଢ଼ି, ମରୁଡ଼ି ଏପରି ଅନେକ କିଛିର ସାମ୍ନା କରିକରି ପହଞ୍ଚିଛି ଆଜିର ସ୍ତରରେ। କ୍ରମବିକାଶ ଓ ପରିମାର୍ଜିତ ହୋଇ ହୋଇ ଚାଲିଛି। ଭାରତ ଭଳି ଏକ ଉପମହାଦେଶରେ କୃଷିର ପ୍ରାଧାନ୍ୟତା ସବୁବେଳେ ରହିଆସିଛି, ରହିଆସିଥିଲା ଓ ରହିବ ମଧ୍ୟ। କହିବା ବାହୁଲ୍ୟ ଯେ ହାରାହାରି 70% ଲୋକ ଏହାକୁ ଜୀବିକା ରୂପେ ଗ୍ରହଣ କରିଛନ୍ତି। ଖାଦ୍ୟ କହିଲେ ଧାନ, ଚାଉଳ, ଗହମ, ମାଣ୍ଡିଆ, ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା, ଫଳ, ଫୁଲ, ମାଛ, ଅଣ୍ଡା, ମାଂସ, କ୍ଷୀର ଏପରି ଅନେକ କିଛି ଯାହାକୁ ଆମେ ଦୈନନ୍ଦିନ ଜୀବନରେ ବଞ୍ଚିବା ନିମନ୍ତେ ଖାଦ୍ୟ ରୂପେ ଗ୍ରହଣ କରୁ, ତାହା ଆମିଷ କିମ୍ବା ନିରାମିଷ ହୋଇଥାଇପାରେ। ଆଜି ବିଜ୍ଞାନ ବଳରେ ମଣିଷ ତା'ର କ୍ଷମତା ବା ଶକ୍ତିର ପରିସରକୁ ଦିନକୁ ଦିନ ଉନ୍ନତରୁ ଉନ୍ନତତର କରି ବୈଜ୍ଞାନିକ କୌଶଳଗୁଡ଼ିକୁ ପ୍ରୟୋଗ କରି ଅଧିକ ଉତ୍ପାଦନ କରିଚାଲିଛି। ହଳ ଲଙ୍ଗଳ ଜାଗାରେ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରୟୋଗ କରିଛି। ଖାଦ୍ୟାଭାବ ବା ଖାଦ୍ୟ ସଙ୍କଟକୁ ଏଡ଼ାଇ ଦେଇ ବର୍ଷ ବର୍ଷ ପାଇଁ ଖାଦ୍ୟଶସ୍ୟ ମହଜୁଦ ରଖିପାରିଛି ଯତ୍ନ ସହକାରେ। ଏସବୁର ସମ୍ଭବ ହୋଇଛି ବିଜ୍ଞାନ ବଳରେ। ଆଜିର ଯୁଗରେ ମଣିଷ ଜୀବନର ପ୍ରତିଟି ଜୀବନ ଜୀବିବା ନିମନ୍ତେ ବିଜ୍ଞାନର ଅବଦାନ ଅତୁଳନୀୟ ଅଟେ। ପାଣିପାଗର ପୂର୍ବାଭାସ, ଖତସାର ପ୍ରୟୋଗ, ଉନ୍ନତ କିସମର ବିହନ, କୀଟନାଶକ ଔଷଧ ଓ ପ୍ରୟୋଗବିଧି ଏସବୁ କିଛି। ପରନ୍ତୁ ଆଜିକୁ ଦୀର୍ଘ 2 ଦଶନ୍ଧି ପୂର୍ବରୁ ଆଲୋଚିତ ବୈଜ୍ଞାନିକ କୌଶଳ ବିଷୟରେ ପ୍ରାୟତଃ ଆମର ଚାଷୀକୂଳ ଏତେଟା ଧ୍ୟାନ ଦେଇପାରିନଥିଲେ ତଥା ଚର୍ଚ୍ଚିତ ଜ୍ଞାନ ବିଜ୍ଞାନର ଏତେଟା ପ୍ରଚାର ପ୍ରସାର ଲାଭ କରି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିନଥିଲା। ଯଦି ଥିଲା କାଁ ଭାଁ ହିସାବରେ ରେଡ଼ିଓ, ଯାହାକି ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରିତ ଗଣମାଧ୍ୟମ ହିସାବରେ ଖବରକାଗଜ, ଅତଏବ ପାରମ୍ପରିକ ଗଣମାଧ୍ୟମ ଅର୍ଥାତ୍ ଏହି କାନରୁ ସେହି କାନକୁ ଗୋଟିଏ ତୁଣ୍ଡରୁ ଅନ୍ୟ ତୁଣ୍ଡକୁ ଏପରି ଭାବେ ପ୍ରଚାର ପ୍ରସାର ଲାଭ କରୁଥିଲା।

ତେଣୁ କୁହାଯାଉଥିଲା ଢୋଲ ବାଇଦା ପାଞ୍ଚକୋଶ, ତୁଣ୍ଡ ବାଇଦା ସହସ୍ରକୋଶ। ଏହି ଆଲୋଚନାରେ ଆମେ ପାରମ୍ପରିକ କୃଷିର ଅବସ୍ଥା, ବ୍ୟବସ୍ଥା ଓ ପ୍ରଚଳିତ ଲୋକକଥା କିପରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ତାହାକୁ ଜାଣିବା ମାତ୍ର। ଅଖଣ୍ଡ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ ଜୟ ଯବାନ ଜୟ କିଷାନ, ଏହାର ପ୍ରାଧାନ୍ୟତା ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ଭାରତୀୟ ବୋଧେ ଅନୁଭବ କରୁଥିବେ ବୋଲି ମୋର ଆଶା ତଥା ବିଶ୍ୱାସ। ଏହା ଥିଲା ସେହି ମହାପୁରୁଷଙ୍କ ଅମୀୟବାଣୀ, ଏକ ଶୁଭଲଗ୍ନର ପରିଭାଷା। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କର ଅମରବାଣୀକୁ ମଧ୍ୟ

ସାମାଜିକ ଅର୍ଥନୈତିକ ରାଜନୈତିକ ଏପରି ବିଭିନ୍ନ କ୍ଷେତ୍ରରେ ମଧ୍ୟ ଆମେ ଶୁଣୁଥିଲୁ ଯେ ବେଙ୍ଗ କହେ ବେଙ୍ଗୁଲି ଲୋ ମହି କ୍ଷଣ କ୍ଷଣକେ ଆନ। ପ୍ରକୃତରେ ପୃଥିବୀରେ କ୍ଷଣ କ୍ଷଣକେ ଦ୍ରୁତ ପରିବର୍ତ୍ତନ ଘଟି ଚାଲିଛି। କମ୍ପ୍ୟୁଟର ନେଟ୍ ସ୍ମାର୍ଟଫୋନ୍ ଫେସବୁକ୍ ହ୍ୱାଟ୍ସଆପ୍ର ପ୍ରଚଳନ ଫଳରେ ଆଜିର ଯୁବପିଢ଼ି ଓ ଆଗାମୀ ବଂଶଧର କେତେ ଯେ ଉପକୃତ ତାହା ଶ୍ରୋତାବନ୍ଧୁ ଅନୁଭବ କରୁଥିବେ। ପ୍ରକୃତି ପୃଷ୍ଠରେ ଜନ୍ମିତ ମାନବ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରି ଆସିଛି। ସେ ପ୍ରଥମେ ଖାଇବ, ତତ୍ପରବର୍ତ୍ତୀ ସମୟରେ ପିନ୍ଧିବ ଓ ରହିବ, ଅଥବା ବସ୍ତ୍ର ଆଉ ବାସଗୃହର ବ୍ୟବସ୍ଥା କରିବ, ତା ପୂର୍ବରୁ ସେ ଖାଇବ। ଏଣୁ ଲେଖାଯାଇଛି, ଅନ୍ନ ବିହୁନେ ଆୟୁହାନି ଯୋଗ ସାଧିବୁ କାହା ଘେନି। ଏଥିପାଇଁ ସେ କୃଷି ବା ଚାଷ ଉପରେ ନିର୍ଭର କରି ପାରମ୍ପରିକ କୃଷିରେ ସ୍ୱ ଅନୁଭୂତି ସିଦ୍ଧ ଲୋକକଥା ସବୁ ପ୍ରଚଳନ କରିଛି। ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ସେ ଶୁଭଲଗ୍ନ ଦେଖି ଅକ୍ଷୟ ମୁଠି ଅନୁକୂଳ କରେ, ପରବର୍ତ୍ତୀ ସମୟରେ ଖରଡ଼ି ବା ଖରଲି ବୁଣେ। ଜନଶ୍ରୁତି କହେ, ଆସିଗଲା ମିଥୁନ ଖରଲ ଖରଲ ବୁନ୍ କାର କଥା ନାଇଁ ଶୁନ। ଖରଲି ଗଲେ ବତ୍ରୀ ଅଛେ, ବତ୍ରୀ ଗଲେ ରୂପା, ରୂପା ଗଲେ ଅଛରା ଅଛେ, ତାର ପଛେ କାଁଟା। ପଲ୍ହା ରୁଆକୁ ପାଇଁ କୁହାଯାଇଛି, ସାରାବନର ଝିର ବର୍ଷା ଚାଲିଥିଲା ଧାନ ରୁଆ ବେଉସା, ବାହାଡ଼ାକେ ସାରିଥିଲେ ବିହିଡ଼ା, ଧାନ ଦୁହା ବି ହାତୀ ଘୁଡ଼ା। ଖରଲି ବତ୍ରୀ ପହିଲା ରୁଆ, ଦେଖିଯା ମୋର କାଦୋ କୁହା, ଜନ୍ମେ ରୁଇଲେ କର୍ମେ ଥିଲେ ହେବା। ଏହା ଜନ୍ମାଷ୍ଟମୀ ସମୟରେ ରୁଆ କଥାକୁ କୁହାଯାଇଛି। ରୂପା ଆର କୁପା ବତ୍ରେ ନେଇ ଅଛରେଇ ପାରିଲେ କାହାକେ ନେଇ ପଚରା। ଧାନ ବ୍ୟତିରେକେ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ବିଶେଷତ୍ୱକୁ ନେଇ ଏହା କୁହାଯାଇଥାଏ, ଯଥା କମେଇଥିଲେ ମଡ଼ିଆ, ଘରେ ରହିବା ଓଢ଼ିଆ, କୁଶିର କମ ଓ ବାପର ପୁଅ, ବାକି ସବୁ ଚିକିର ପୁଅ, ବାରେଇ ବସେଇ ହାଟ, ଦୁଆରେ ଦାନ୍ତି କବାଟ, ତେର ମୁଜା ଯାକ ବାବୁ ହେବେ ତୋର ଭାଟ। ଏ ବାରି ହାଟ ଅର୍ଥ ବାଡ଼ିରେ ପନିପରିବା କରି ବଜାରକୁ ପଠାଇବା, କୁକୁର ପୋଷି ଦୁଆରେ ବାନ୍ଧିବା, ତେର ଖଣ୍ଡ ଗାଁରେ ସୁନାମ କଥା କୁହାଯାଇଛି। ସହରଗେ ଭାଏ ଆର୍ ମହରଗେ ଗାଏ, ରାଏସ ଜଡ଼ା ଟୁଲ ମୁଖଫୁଲି, ଅଲସି ମାଲତି କମେଇଛେ ଯେ ନାଇ ଯିବା କାଏଁ ପରାବୁଲି। ଏହା ତୈଳବୀଜ ଉତ୍ପାଦନକାରୀର ବେଶ ସ୍ୱଚ୍ଛଳତା ଥାଏ ବିକ୍ରିବଟା ଦୃଷ୍ଟିରୁ। ତେଣୁ କୁହାଯାଇଛି, କ୍ଷେତରାଡ଼ି ଦାଏଲ ଆର ତୁନ୍ କ୍ଷେତେ ମାଛ ଭାତ, ଏହା କ୍ଷେତ ଓ କ୍ଷେତଆଡ଼ିର ଚାଷ କଥା। କ୍ଷେତେ କେଚୁଆ ଉଗାର, ଘୁଲି କଙ୍କଡ଼ାର ଘର, ବେଣ୍ଟ ପୁଆଲ ଠିକ୍ କରିଥା ନାଇ ଧରେ ତୋର ଘର। ବାସନା ଧାନର ଭାତ ଆରୁ ମୁଗ ଦାଲ ଘି ପରଝା, ଇ ସଜେ ଯିଏ ରହି ଆସିଛି ତାକେ କହେମା ପରଝା। ଏହା ସ୍ୱଚ୍ଛଳ ଅବସ୍ଥାର ଚାଷୀକୁ ବୁଝାଏ। ଚୁରାମୁଢ଼ି ଗୁରୁ ଉଖରା ଭର୍ତ୍ତି ଘର ବଖରା, ଏସବୁ ଜିନିଷ ଘରେ ଥିଲେ ଘର ଭର୍ତ୍ତି ହୋଇଥିବା ପୂର୍ଣ୍ଣ ଦେଖାଯାଏ। ଖତ ଦେଲେ ବରଷେ, କମ୍ପୁ ଦେଲେ ପୁରୁଷେ, ଏହା ଖତ ଓ ପୋଖରୀର ପଙ୍କ ବିଷୟରେ କୁହାଯାଇଛି। ଏଇଠି ପୁଷିଲେ ଗାଏ ଭୟେସ ଛେଲ ମେଢ଼ା, ଶଗଡ଼ ଲଗେଇ ଖତ ଧୁରା। ବର୍ଷାର କଥା ଓ ସୂଚନାରେ ଲେଖାଯାଇଛି, ବେଙ୍ଗ ଚେଙ୍ଗ ଟନାଟୁନି, ଆଜି ଘୁଡ଼ୁ ଘୁଡ଼ୁ କାଲକେ ପାନି, ଯାର ଆଗ ତାର ପାକ। ଏହା ଆଗୁଆ ଚାଷର କଥା। ପୂର୍ବେ ଆଦ୍ରାବଲି ପଶ୍ଚିମେ ରୋହି, ଡାକ ବୋଲେ ପୁତା ନିଶ୍ଚେ ବର୍ଷଇ, ଧୂର ମଣ୍ଡଲ ପାସ ପାଏନ, ପାସ ମଣ୍ଡଲ ଧୂର ପାଏନ, ଜନକେ ମଣ୍ଡଲା ତାର ଭିତରେ ତରା, ମେଘ ବର୍ଷିବା ମୁସଲ ଧାରା, ଭୁକଲା କୁକୁର ଚାବେ ନାହିଁ, ଗର୍ଜିଲା ମେଘ ବର୍ଷେ ନାହିଁ, ବାମନ ବର୍ଷା ବଢ଼ି ଦକ୍ଷିଣା ପାଇଲେ ଜୟସନ ଛାଡ଼ି, ଦକ୍ଷିଣ ଦିଗୁ ବୁହିଲେ ବା ଛୁଆପୁଦା ଧରି ବିଦେଶ ଯା, ଯାହିଁ ପାଏନ ତାହିଁ ଧାନ, ମୁଗ ଭୁରଭୁରା ବିରି ଲଟକା, ଠାନ୍ ନାଇଁ ବାଛେ କୁଲୁତ ଚେପଟା, ଶକ୍ତିଆର ଯେ ମାଛ ଭାତ, କଧ୍ରିଆର ଯେ ଶାଗ ଭାତ, କିସ୍କଟେ ଧନ ଆର କର୍ପଣେ ପାଏନ, ଖାଇଥା ପେଟକେ, ଦେଇଥା ବାଟକେ, ରଖିଥା ଠେଣ୍ଟକେ, ଧରିଥା ଝେଣ୍ଟକେ, ତିନି କୁସା ଦୁଇ କୁଡ଼ା, ତେବେ ଖାଇବୁ ବାଇଗନ ପୋଡ଼ା, ଜେଠେ କଦେଲେ ଆଶାରେ କିଆ, ନାଇଁ ରୂପ ଲେବି ହେବା ଠିଆ, ମୁଡ଼କେ ସୁନ୍ଦର ଖୁସା, କ୍ଷେତକେ ସୁନ୍ଦର ଚଷା, କାମ ନାହିଁ ତ ଗୁସେର ରୂପ, ଗୁଏଲ ନାହିଁ ତ ସାଲିଆନ, ଆମ ଗଛେ କୁଇଲି ସଜବାଜ ହେଇଥା ଧନ, ଗାଁ ଗଣା ଜିମା ବୁଲି, କ୍ଷେତେ ସମନା ହିରେ ଧମନା, ଇଟା ସବୁ ତିନି ଭାବନା, ଦରଦ ଖାଇସି ମରଦ, ବାସି ଖାଇସି କୁତା, ଘରେ ଘି ଘୁରସ ଖିର୍ସା, ଧୋଉଥିବେ ମାମୁ ମଉସା, କୁଶିର ବାରିର ଖଡ଼ା, ଆମୁଲ ଫଡ଼ା ଫଡ଼ା, ପାଚଲା ମାଖନ ସାଙ୍ଗେ ଆମୁଲିଆ କଲେ ହାପୁରୁ ଥିବା ବୁଢ଼ା, ସର୍ଷା ମାଏଟ ଫସଫସିଆ, ନିର୍ସା ମାଏଟ ଟାନ, କୁଦମୁଡ଼ିଆ ଗୁର୍ଜି ଚାଷୀର କେବେ ନେଇ ଭାଙ୍ଗେ ଟାନ, ମା ମାଏଟ ସରଗ, ମୁନୁଷ ବରଗ ବରଗ। ସେହିପରି ପ୍ରକୃତିରେ ଅନେକ ଜୀବଜନ୍ତୁ, ପଶୁପକ୍ଷୀ, ବୃକ୍ଷଲତାକୁ ଦେଖି ବର୍ଷାର ସୂଚନା ପାଉଥିଲେ ପୁରାତନ ସମୟର ଚାଷୀକୁଳ, ତଥା ପିମ୍ପୁଣିମାନେ ମୁହଁରେ ଖାଦ୍ୟ ଧରି ଧାଡ଼ି ବାନ୍ଧି ହୋଇ ସ୍ଥାନାନ୍ତରିତ ହେବା, ଉଇମୁଖା ଗୁଡ଼ିକ ଉଠାଇବା ଓ ଭାଙ୍ଗିଯାଇଥିବା ଉଇହୁଙ୍କାର ମୁହଁକୁ ମାଟିରେ ଆବୃତ କରିବା, ନୂତନ ମାଟି ଦ୍ୱାରା ମୁହଁକୁ ଆଚ୍ଛାଦିତ କରିବା, ବହୁ ସଂଖ୍ୟାରେ ତେନ୍ତୁଳିଆ ପୋକ ବା ଯାହାକୁ ମହିକିରା କହନ୍ତି, ଏକତ୍ର ସାଲୁବାଲୁ ହୋଇଥିବେ ଜନ୍ମ ହୋଇ, ଏବଂ ଏମାନଙ୍କର କ୍ରମବିକାଶ ଅନୁସାରେ ବର୍ଷା ହୁଏ ବୋଲି ବିଶ୍ୱାସ କରାଯାଏ। ବର୍ଷ ତମାମ ଯେତିକି କୁହୁଡ଼ି ହେବ ତାହାକୁ ସେତିକିଟା ବଢ଼ି ବୋଲି ହିସାବ କରାହେଉଥିଲା। ଅଧିକ ଶୀତ ହେଲେ ପରବର୍ତ୍ତୀ ବର୍ଷରେ ଅଧିକ ବର୍ଷା ହୁଏ ବୋଲି ଅନୁମାନ। ମହୁଲ ଫଳ ଠିକ୍ ପାକଳ ହେବା ସମୟରେ ବା ଟୋଲ ଶୁଆ ତାହାକୁ ଖାଇଥାଏ ଓ କିଛି ଅଂଶ ପ୍ରାୟତଃ ରହିଯାଇଥାଏ। ଏଥିରୁ ପୁରୁଖା ବୁଢ଼ାମାନେ ଅନୁମାନ ଲଗାଇଥାନ୍ତି ଯେ ଟୋଲକୁ ତଳପଟୁ ଖାଇଥିଲେ ପଛ ବର୍ଷା ହେବ, ମଝିରୁ ମଝି ସମୟରେ ବର୍ଷା, ଆଗରୁ ପଛରେ ହେବ ନାହିଁ, ଉପରୁ ଖାଇଥିଲେ ପହିଲା ବର୍ଷା,

0: ଚାରିପଟେ ଖାଇଥିଲେ ବର୍ଷ ତମାନ ବର୍ଷା ହେବ ବୋଲି ବିଶ୍ୱାସ କରାଯାଉଥିଲା। ଆମ୍ବ ତେନ୍ତୁଳି ଅଧିକ ଯେଉଁ ବର୍ଷ ଫଳିଥିବ ସେହି ବର୍ଷ ଅଧିକ ବର୍ଷା ବୋଲି ଅନୁମାନ କରାହେଉଥିଲା। ଦୈନିକ ପଞ୍ଜିକାରୁ ତଥ୍ୟ ସଂଗ୍ରହ, ଅସହ୍ୟ ଗରମ ଗୁଳୁଗୁଳି ହେଲେ ବର୍ଷା ନିକଟ ବୋଲି ସୂଚନା ମିଳେ। କାଉ, ବଗ, ଭରତିଆ ପକ୍ଷୀ ବା ଢିଲଗୁଣ୍ଡରୁ ଯାହା କହନ୍ତି, ଏମାନେ ଅଣ୍ଡାରୁ ଛୁଆର ବାହାର କରି ଛୁଆକୁ ନ ଉଡ଼େଇଲା ପର୍ଯ୍ୟନ୍ତ ବର୍ଷା ହୁଏନା ବୋଲି ବିଶ୍ୱାସ ରହିଛି। ଲୁହୁରାଚିରେ ନାମକ ଏକ ଚଢ଼େଇ ବର୍ଷା ଆସିବାର ଆଗରୁ ଠିନ୍ ଠିନ୍ କରି ସନ୍ଧ୍ୟା ସମୟରେ ଆବାଜ କରି ବୁଲେ। ଚାତକ ପକ୍ଷୀ ବା ପାଇନକୁଆଲି ରାବି ବୁଲିବା, ସନ୍ଧ୍ୟା ସମୟରେ ଗାଈ ଗୋରୁ ଘର ମୁହାଁ ହୋଇ ଫେରିବା ବେଳେ ଲାଞ୍ଜଟିକି ଡେଇଁବା, ବେଙ୍ଗ ଓ ଡାହୁକମାନଙ୍କର ରଡ଼ି, ପଲ୍ସା ଫଳ ଭୂଇଁରେ ପଡ଼ିସାରିଲା ପରେ ତାପରେ ଉଇ ଉଠେଇବାଟା, କଞ୍ଚା ଗୋବରରେ ଅସେଇ ପୋକ ବସିବାଟା, ଛିପଛିପିଆ ପାଣି ତଳେ ଦୁଆରମାନଙ୍କରେ ଜିଆଗୁଡ଼ିକ ବୁଲି ବୁଲିବା ଓ ଚେଙ୍ଗ ମାଛ ସାଧାରଣ ବର୍ଷା ବେଳେ ଇତସ୍ତତ ଡେଇଁବା, ଏପରି ଅନେକ କିଛି ପ୍ରାକୃତିକ ସୂଚନା ତଥା ସମ୍ଭାବନାକୁ ଆଧାର କରି ଲୋକେ ବର୍ଷାର ଗତିରୀତି ଓ ଚାଷର ପାଗରାଗ ଜାଣୁଥିଲେ। ଆଜିର ସହିଷ୍ଣୁ ପରିବେଶ ଓ ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ଏହାକୁ ମୁଖ୍ୟ ଆଧାର କରୁନାହାନ୍ତି, ତଥାପି ଗାଁ ଗହଳରେ ଏହାର ପ୍ରଭାବ ତଥାପି ରହିଆସିଛି। ପୁରୁଷା ପୁରୁଷା ଧରି ଚଳି ଆସିଥିବା ପରମ୍ପରା ଓ ସୂଚକ ବା ସୂଚନା କେତେ ଦରକାରୀ ସମାଜ ପାଇଁ ତାହାରି ଉତ୍ତର ପ୍ରିୟ ଶ୍ରୋତାବନ୍ଧୁଙ୍କ ନିକଟରେ ଆଜି ପାଇଁ ରହୁଛି। ନମସ୍କାର।
1: ପ୍ରଚାର କଲୁ ଓଡ଼ିଆରେ ଆଲୋଚନା ଆମ ଚାଷବାସରେ ଢଗଢମାଳି, ଏହି ଶୀର୍ଷକରେ ଆଜି ଆଲୋଚନା କରିଥିଲେ ଜଗଲାଲ ଭୋଇ। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
1: ମା, ଏନ୍ତା ଗୁଟେ ଶବଦ ଯେନ୍ଟା ଭାବର ବନ୍ଧନ ସଙ୍ଗେ ବନ୍ଧା, ଖାଲି ମାନେ ନେଇ ସେ ଗାଏ ଗୋରୁ ଛେଲି ମେଡ଼ା କୁକୁଡ଼ା ମାକଡ଼ା ସଭେ ମା ହେବାର ସଙ୍ଗେ ସଙ୍ଗେ ନିଜର ବଂଶ ବଢ଼ାସନ୍, ଆର୍ ଯେନ୍ ମା ନି ହେଇପାରିଲା ବୋଲେ ତାକେ ବାଞ୍ଜ କହେସନ୍। ହେନ୍ତା ତ ଗାଏ ଗୋରୁ ଆମର ସବକର ଘରେ ଥିସି ଏକା, ମାତର୍କ ଇ ଗାଏ ଗୋରୁର ବାଞ୍ଜ ଦୋଷ ବୋଇଲେ ବନ୍ଧା ଦୋଷ କାଏଁଟା ଆଜି ଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା। ଆମେ ତ ସବେ ଗାଈ ଗୋରୁ ପାଲୁଛୁ ଏକା। ଗାଏ ଗୋରୁର ବନ୍ଧା ଦୋଷକେ ଦୁଇ ଭାଗ୍ନେ ଭାଗ କରାହେଇଛେ। ପହିଲା ହେଲା ସ୍ଥାୟୀ ବନ୍ଧା ଦୋଷ, ଆର ଗୁଟେ ହେଲା ଅସ୍ଥାୟୀ ବନ୍ଧା ଦୋଷ। ପହିଲା ଆମେ ଜାନ୍ମା ଇ ସ୍ଥାୟୀ ବନ୍ଧା ଦୋଷ କାଏଁଟା। ସ୍ଥାୟୀ ବନ୍ଧା ଦୋଷଟି ଛଡ଼ାର ଡିମ୍କୋଷ ଆରୁ ଜରାୟୁରୁ ଗଠନ ଠିକ୍ ହିପାସେ ନେଇ ହେଇଥିସି, ଯେନ୍ଥିର୍ ଲାଗି ହରମୋନ୍ ଉତ୍ପାଦନର ଅଭାବ ହେସି ଆରୁ ହେ ଛଡ଼ା କେବେ ବି ଛୁଆ ଜନମ ନେଇ କରିପାରେ, ଯେନ୍ଟାକି ସ୍ଥାୟୀ ବନ୍ଧା ଦୋଷ କହେସନ୍। ଆର୍ ଇତାର୍ ଲାଗି କେନ୍ସି ବି ଓଷ ନେଇନ। ଆରୁ ଗୁଟେ ହେଲା ଅସ୍ଥାୟୀ ବନ୍ଧା ଦୋଷ, ଯେନ୍ ଛଡ଼ାର ଡିମ୍କୋଷ ଜରାୟୁରୁ ଗଠନ ଠିକ୍ ହିପାସେ ନେଇ ହେଇଥିଲେ ବି ଚିକିତ୍ସା ଆରୁ ଠିକ୍ ହିପାସେ ଖାଦ୍ୟ ଦେଲେ ହେ ଛଡ଼ା ଛୁଆ ଜନମ କରିପାରବା, ହେ ପ୍ରକାର ବନ୍ଧା ଦୋଷକେ ଅସ୍ଥାୟୀ ବନ୍ଧା ଦୋଷ କହେସନ୍। ଆରୁ ଗୁଟେ କଥା ହେଲା ଛୁଆ ଦେବାର ଶକ୍ତି ଯଦି କମିଗଲା ବୋଲେ ହେଟାକେ ବି ଅସ୍ଥାୟୀ ଗୋ ବନ୍ଧା ଦୋଷ କହେସନ୍। ଏବେ ଆସନ୍ ଜାନ୍ମା କାଇଁଥିର୍ ଲାଗି ଇ ଅସ୍ଥାୟୀ ବନ୍ଧା ଦୋଷ ହେସି। ପହଲା ହେଲା ପୁଷ୍ଟିଯୁକ୍ତ ଖାଇବା ପିଇବାର ଅଭାବ ଆରୁ ଧାତବ ଲବଣର ଅଭାବ, ବୋଲେ ଛଡ଼ାକେ ଯଦି ଠିକ୍ ହିପାସେ ଖାଦ୍ ନେଇ ମିଳିଲା ଆର୍ ସେ ଠିକ୍ ହିପାସେ ବଢ଼ି ନେଇ ପାରିଲା ବୋଲେ ହେ ଛୁଆ ଦେଇ ନେଇପାରେ। ଆରୁ ଗୁଟେ କଥା ହେଲା ଶରୀରର ଭିନ୍ ଭିନ୍ ଗ୍ରନ୍ଥ ଦ୍ୱାରା ହରମୋନ୍ ଉତ୍ପାଦନର ଅଭାବ ହେବାଟା, ଯେନ୍ଥିର୍ ଲାଗି ସେ ଛୁଆ ଦେଇ ନେଇପାରେ। ଛୁଆ ଦେବାର ବାଟ ଠିକ୍ ହିପାସେ ନେଇ ବଢ଼ିଥିବା ବୋଲେ ବି ସେ ଛୁଆ ଜନମ ନେଇ କରିପାରେ। ଖାଲି ହେତ୍କି ନେଇ ସେ ଫାଟୁଆ ଛେରା ଆରୁ କିରୁମ୍ ବାଗିର୍ ରୋଗ ଥରକେ ଥର ହେଲେ ବଛରାର ସ୍ୱାସ୍ଥ୍ୟ ଠିକ୍ ନେଇ ରହେ ଆର୍ ସ୍ୱାସ୍ଥ୍ୟ ହାନି ବି ହେସି, ସେଥିର୍ ଲାଗି ବି ସେ ଛୁଆ ଦେଇ ନେଇପାରେ। ବଛରାର ଛୁଆ ଦେବାର ବାଟ ଯଦି କେନ୍ସିର୍ ଲାଗି ଘା ଘୁଆ ହେଇଗଲା ବୋଇଲେ ଆର୍ ଗରମ ନେଇ ଆସିପାରେ। ଯଦି ଗୁଟେ ଗାଏ ଛୁଆ ଦଉଥିବା ନା ଆର୍ ତାରୁ କେତେ ବଛର ଛୁଆ ନେଇ ଦିଏ ନା, ହେଟା କାଁ ଯେ ହେସି ବୋଇଲେ ଖୁବ୍ ଥର ଛୁଆ ଦେଲା ଉତାରୁ ତାର ଦାନ୍ତ ଝଡ଼ି ଯାଇସି ଆରୁ ହଜମ ଠିକ୍ ହିପାସେ ନେଇ ହେଇପାରେ, ସେଥିର୍ ଲାଗି ତାର ଗରମ ବି ନେଇ ଆସେ। ଆମର୍ ଦେଶଟି ତ ଭିନ୍ ଭିନ୍ ଜଳବାୟୁ ଅଛେ, ଭିନ୍ ଭିନ୍ ଜଳବାୟୁ ନେ ଭିନ୍ ଭିନ୍ ସମୟନେ ଗାଏମାନଙ୍କର ଭିନ୍ ଭିନ୍ ସମୟଥି ଗରମ ଆଇସି, ଯେନ୍ତାକି ବର୍ଷା ଆରୁ ଶୀତ ଦିନେ ଖାଇବାକେ ଖୁବ୍ ମିଲ୍ସି, ହେଥିର୍ ଲାଗି ଗରମ ଆଇବାନେ ବି ଅସୁବିଧା ନେଇ ହିଏ। ଆରୁ ଖରାଦିନେ ଖାଇବାକେ ଟିକେ କମ୍ ମିଲ୍ସି, ଘାସ ଘୁସା ଶୁଖି ଯାଇସି ଆର୍ ଭଲ୍ ଖାଦ୍ ନେଇ ମିଲ୍ଲା କାରଣରୁ ହରମୋନ୍ର ଅଭାବ ଦେଖାଦେସି, ଆର୍ ହରମୋନ୍ର ଅଭାବ ଲାଗି ଗାଏକେ ସହଜେ ଗରମ ନେଇ ଆସେ। ଇ ତ ଗଲା ଭିନ୍ ଭିନ୍ କାରଣ। ଏବେ ଆସନ୍ ଜାନ୍ମା କେନ୍ତା ଜାନ୍ବେ ଯେ ଇ ଗାଏର ବନ୍ଧା ଦୋଷ ଅଛେ ବୋଲି। ଆମର୍ ଗାଁ ଗହଲି ଥି ତ ଦେଶୀ ଛଡ଼ାମାନେ 2-2.5 ବରଷ ଭିତରେ ଆରୁ ଜର୍ସି ଛଡ଼ା 1.5 ବରଷ ଭିତରେ ଛୁଆ ଦେବାର ଶକ୍ତି ପାଏସନ୍। ଗୁଟେ ଥର ଛୁଆ ଦି ସାରିଲା ଉତାରୁ 2-3 ମାସ ଭିତରେ ଆର୍ ଥରେ ଗରମ ଆଏସି, ଯଦି ନେଇ ଆଇଲା ବୋଲେ ଅସ୍ଥାୟୀ ବନ୍ଧା ଦୋଷ ଥିବାର କଥା ଆମେ ଜାଣିପାର୍ମା। ଆର୍ ଡେରି ନେଇ କରିକିନା ଆମର୍ ପାଖରେ ଯେନ୍ ପଶୁ ଡାକ୍ତର ଆଜ୍ଞା ଅଛନ୍ ତାଙ୍କର ସାଙ୍ଗେ ପରାମର୍ଶ କର୍ମା। ବଛର୍କେ ବଛର୍ ଗାଏ

ବା ନେଇ ଦେଲା ବୋଇଲେ ଗାଏ ପାଲ୍ବାଟା କ୍ଷତି ହେସି। ହେଥିର୍ ଲାଗି ଆମକେ ଧ୍ୟାନ ଦେବାକେ ପଡ଼୍ବା ଯେନ୍ତାକି ଗାଏକେ ଅସ୍ଥାୟୀ ବନ୍ଧ୍ୟାଦୋଷ ନେଇ ହଉ। ଗାଏ ଯଦି ବଛର୍କେ ବଛର୍ ଛୁଆ ନେଇ ଦେଲା ବୋଇଲେ ଗୋଟେ ବଛର୍ ପଡ଼ିଆ ପଡ଼୍ବା ଆର୍ ହେନେ ଗାଏ ପାଲ୍ବାର ମାଲିକ୍କେ କ୍ଷତି ହେସି। ହେଥିର୍ ଲାଗି ଇ ଅସ୍ଥାୟୀ ଗୋବନ୍ଧ୍ୟାକେ ଦୂର କର୍ବାଟା ଆମର୍ ପହେଲା ଲକ୍ଷ୍ୟ ହେବାର କଥା।

ଶୁଣୁଥିଲେ ଜାସର କଥା। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ବୁଲବୁଲ ମୋଦି, ଗୀତଗୁଡ଼ିକୁ ରଚନା କରିଛନ୍ତି ବସନ୍ତରାଜ ସମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ।

ଗୀତଗୁଡ଼ିକୁ ରଚନା କରିଥିଲେ ବସନ୍ତରାଜ ସମଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପଙ୍କଜ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ସୌରେନ ଭଟ୍ଟ, ଗୀତଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମାନନ୍ଦ।

ଆପଣମାନେ ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ, ଶିଳ୍ପୀଙ୍କ କଣ୍ଠରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ପ୍ରଚାର କଲୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ ସୌରିନ ଭଟ୍ଟ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ରାବଣର ସୁନ୍ଦରୀ ବନିତାଗଣ ରତିଶ୍ରମ ପରେ ନାସିକା ଫୁଲାଇ ଖରଶ୍ୱାସ ମୁଞ୍ଚିବାର ଅର୍ଥାତ୍ ଜୋରରେ ନିଶ୍ୱାସ ଛାଡ଼ୁଥିବା ଦେଖିଲେ ହନୁମାନ। ନିଶା କାଳରେ ନିଶା ଖାଇ ସମ୍ଭୋଗମତ୍ତ ରାକ୍ଷସ ଦମ୍ପତିଙ୍କୁ ରତିଶ୍ରମ ଜନିତ ନିଦ୍ରାରେ ଅଭିଭୂତ ଦେଖି ଚକିତ ହେଲେ ହନୁମାନ। ସେ ବ୍ରହ୍ମଚାରୀ, ସଂସାର ସୁଖର ନଗ୍ନ ଶୋଭା ଦର୍ଶନରେ ତାଙ୍କର ନବ ଅନୁଭବ ହେଉଛି। ନିଜ ଅଙ୍ଗରେ ସମ୍ଭୋଗ ଚିହ୍ନକୁ ଆନନ୍ଦରେ ଚାହୁଁଥିବା ଯୁବତୀଙ୍କ ଚଞ୍ଚଳତା ଦେଖି ଚକିତ ହେଲେ ହନୁମାନ। ଅଳତା ହଳଦୀ କର୍ପୂର ଚୂର୍ଣ୍ଣ ଶୋଭିତା ଯୁବତୀବୃନ୍ଦ ଅସ୍ତବ୍ୟସ୍ତ ଭାବେ ଶୟନ କରିଛନ୍ତି। ପବନରେ ଉପୁଡ଼ି ପଡ଼ିଥିବା ପଦ୍ମଫଳି ରାବଣ ସହ ଉପଭୋଗରେ କ୍ଲାନ୍ତ ରମଣୀଙ୍କ ରମଣୀୟ ଶୋଭା ଦେଖିଲେ ହନୁମାନ। ରାବଣ ସବୁଠୁ ବାଛି ଆଣିଛି ଏ ସୁନ୍ଦରୀମାନଙ୍କୁ, ସ୍ୱର୍ଗ ସୁନ୍ଦରୀମାନଙ୍କୁ ଏମାନେ ଛି ଛି କରୁଛନ୍ତି। ସତରେ କେଡ଼େ ଭାଗ୍ୟବାନ ଏ ରାବଣ, ଧେନୁ ପୋଲରେ ଏକ ବୃଷଭ ଭଳି ଭୋଗ କରୁଛି ବୋଲି ବିଚାରିଲେ ହନୁମାନ। ରାବଣର ଘରର ପ୍ରତି କାନ୍ଥରେ ଲେଖା ହୋଇଛି, ସୀତା ହରଣ ହେଲେ ଦଶରଥ ନନ୍ଦନ ମଧୁସୂଦନ ରାମଙ୍କ ହାତରେ ମୋ ମରଣ, ଆଉ କେହି ମାରିପାରିବେ ନାହିଁ। ପାବନୀ ହନୁମାନ ଜାଣିଲେ ପଶୁ ରୂପେ ଜନ୍ମିଥିଲେ ମଧ୍ୟ ତାର ଜ୍ଞାନ ଅଛି, ଏ ମୁକ୍ତି ପାଇଁ ସୀତାଙ୍କୁ ଆଣିଛି। ଲୋକଜନନୀ ସୀତାଙ୍କ ଦର୍ଶନ ହେବ ଜାଣି ଆନନ୍ଦିତ ହେଲେ ହନୁମାନ। ରାବଣ କୂଳରେ ବରାଙ୍ଗନା ଜଣଙ୍କୁ ନିଦ୍ରିତ ଦେଖି ଭ୍ରମରେ ଭାବିଲେ ହନୁମାନ। ବତିଶୀ ଲକ୍ଷଣ ଥିବା ସୀତା ନିଶ୍ଚେ ନିଚ ବୁଦ୍ଧି କଲେ, ସେ ସ୍ତ୍ରୀ ମୁହଁରୁ ମଦଗନ୍ଧ ପାଇ ନିଜକୁ ବାତୁଳ କହି ଧିକ୍କାର କଲେ ହନୁମାନ। ପଦ୍ମନାଡ଼କୁ ଦ୍ୱିତୀୟା ଚାନ୍ଦ କହି ଜଗତ୍ ଜନନୀଙ୍କୁ ସେ ନ୍ୟୁନ କରିଛନ୍ତି।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଡକ୍ଟର ସୁଚିତ୍ରା ମହାପାତ୍ର। କଣ୍ଠଶିଳ୍ପୀମାନେ ଥିଲେ ମମତା ଶ୍ରୀଚନ୍ଦନ ଓ ଅରବିନ୍ଦ ମୁଦୁଲି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ସମୟ ଖେଳୁଛେ ଚକା ଭଉଁରୀ କଥାଚିତ୍ରରୁ ନିମାଇ ମହାନ୍ତିଙ୍କ ଗୀତ ରଚନାରୁ ଗାଇଛନ୍ତି ମହମ୍ମଦ ଅଜିଜ ଶ୍ୱେତା ଓ ଜେଲି ମୁଖାର୍ଜୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

କ୍ରିମିନାଲ କଥାଚିତ୍ରର ଚୂଡ଼ାନ୍ତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କୁମାର ପାପି ଓ ପାମଲାଜନଙ୍କ କଣ୍ଠରେ ନିଜାମଙ୍କ ଗୀତ ରଚନା ପାଇଁ ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୀର୍ଷାନନ୍ଦ ଦାସ କନୁନଙ୍କ ଗୀତ ରଚନା ଓ ଦୀପକ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ପାମେଲା ଜେନ୍। କଥାଚିତ୍ର ହିରୋ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କାବେରୀ ଚଳଚ୍ଚିତ୍ରରୁ। ଗାଇଛନ୍ତି ଅନୁରାଧା, ଗୀତ ରଚନା କରିଛନ୍ତି ଗୌର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବାସୁଦେବ ରଥ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ କୋଇ ମିଲ୍ ଗୟା କଥାଚିତ୍ରରୁ। ଗାଇଛନ୍ତି ଉଦିତ ନାରାୟଣ ଓ ଚିତ୍ରା। ଗୀତ ରଚନା କରିଛନ୍ତି ଇବ୍ରାହିମ ଅକ୍ସ, ସଙ୍ଗୀତ ରାଜେଶ ରୋଶନ।

କରିନ୍ ଅର୍ଜୁନ କଥା ଚିତ୍ରରେ ଶୁଣନ୍ତୁ। ଇନ୍ଦିବରଙ୍କ ଗୀତ ରଚନାରୁ ଗାଇଛନ୍ତି କୁମାର ଶାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ମାନରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶୁଣୁଛନ୍ତି ମିନିଦିଲ ଦୁଜୁକଦିଆ କଥାଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ଫାଇଜ ଅନୱର, ସଙ୍ଗୀତ ଡବୁ ମଲ୍ଲିକ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ।

0: ଆପଣମାନଙ୍କୁ ସ୍ୱାଗତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ପରିସରକୁ। ମୁଁ ଆଜି ଆପଣଙ୍କ ସାଥିରେ ଅଛି ସାଗରିକା। ନମସ୍କାର।
1: Strepsils, giving voice to India for over 40 years, now presents Strepsils Pure Voices, a selection

ଶ୍ରୋତବନ୍ଧୁ, ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ଶ୍ରାବଣ ମାସ କେବଳ ଏକ ଧାର୍ମିକ ମାସ ନୁହେଁ, ବରଂ ଏହା ଭକ୍ତି, ଆଧ୍ୟାତ୍ମିକତା, ପ୍ରକୃତି ପ୍ରେମ, ସଂଯମ ଓ ମାନବିକ ମୂଲ୍ୟବୋଧରେ ଏକ ମହାନ ପ୍ରତୀକ। ଏହି ମାସ ଆମକୁ ଶିଖାଏ ଯେ ଈଶ୍ୱରଙ୍କର ପ୍ରତି ଶ୍ରଦ୍ଧା, ସତ୍କର୍ମ ଓ ପରୋପକାର ମାଧ୍ୟମରେ ଜୀବନକୁ ସାର୍ଥକ କରାଯାଇପାରେ। ଶ୍ରାବଣ ମାସ ପବିତ୍ର ପରିବେଶ ମନୁଷ୍ୟକୁ

ଆତ୍ମଶୁଦ୍ଧି, ନୈତିକତା ଓ ସମାଜ ସେବାର ପ୍ରେରଣା ଦେଇଥାଏ। ସେହିପରି ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷତ୍ୱ ଅତୁଳନୀୟ ଏବଂ ଚିରସ୍ମରଣୀୟ।

ପ୍ରତିବର୍ଷ ଜୁଲାଇ 30 ତାରିଖରେ ସମଗ୍ର ବିଶ୍ୱରେ ମଣିଷ ଚୋରାଚାଲାଣ ବିରୋଧୀ ବିଶ୍ୱ ଦିବସ ପାଳନ କରାଯାଏ। 2013 ମସିହାରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନର ଘୋଷଣା କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି ମଣିଷ ଚୋରାଚାଲାଣ ଭଳି ଜଘନ୍ୟ ଅପରାଧ ବିଷୟରେ ଲୋକଙ୍କୁ ସଚେତନ କରିବା, ପୀଡ଼ିତଙ୍କ ଅଧିକାର ସୁରକ୍ଷା କରିବା ଏବଂ ଏହି ଅପରାଧକୁ ରୋକିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସକୁ ଶକ୍ତିଶାଳୀ କରିବା। ମଣିଷ ଚୋରାଚାଲାଣ ହେଉଛି ଠକେଇ, ପ୍ରଲୋଭନ, ବଳପୂର୍ବକ କିମ୍ବା ଭୟ ଦେଖାଇ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ସେମାନଙ୍କୁ ଶୋଷଣ କରିବା। ଏହି ଶୋଷଣ ବାଧ୍ୟତାମୂଳକ ଶ୍ରମ, ଯୌନ ଶୋଷଣ, ଭିକ୍ଷାବୃତ୍ତି, ଶିଶୁ ଶ୍ରମ କିମ୍ବା ଅନ୍ୟାନ୍ୟ ଅମାନବିକ କାର୍ଯ୍ୟ ରୂପେ ହୋଇପାରେ। ମହିଳା, ଶିଶୁ ଏବଂ ଆର୍ଥିକ ଭାବେ ଦୁର୍ବଳ ଲୋକମାନେ ଏହାର ଅଧିକ ଶିକାର ହୁଅନ୍ତି। ମଣିଷ ଚୋରାଚାଲାଣ ପ୍ରଭାବ ଅତ୍ୟନ୍ତ ଗମ୍ଭୀର। ପୀଡ଼ିତମାନେ ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନାର ଶିକାର ହୁଅନ୍ତି। ସେମାନଙ୍କର ସ୍ୱାଧୀନତା, ମାନବିକତା ଅଧିକାର ଏବଂ ସମ୍ମାନ ହରଣ ହୋଇଥାଏ। ଏହା କେବଳ ବ୍ୟକ୍ତି ନୁହେଁ, ସମାଜ ଓ ଦେଶରେ ଉନ୍ନତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ। ଏହି ଅପରାଧକୁ ରୋକିବା ପାଇଁ ସରକାର, ପୋଲିସ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତା ସମ୍ମିଳିତ ପ୍ରୟାସ ଆବଶ୍ୟକ। ଗ୍ରାମ ସହରରେ ସଚେତନତା କାର୍ଯ୍ୟକ୍ରମ, ଶିକ୍ଷାର ପ୍ରସାର, ମହିଳା ଶିଶୁଙ୍କ ସୁରକ୍ଷା, ଅନଲାଇନ୍ ଠକେଇ ବିଷୟରେ ସତର୍କତା ଏବଂ କଠୋର ଆଇନର ପ୍ରୟୋଗ ଦ୍ୱାରା ଏହା ସମସ୍ୟାକୁ କମାଇ ହେବ। ମଣିଷ ଚୋରାଚାଲାଣ ମାନବ ସମାଜ ପାଇଁ ଏକ କଳଙ୍କ। ଏହାକୁ ରୋକିବା ପାଇଁ ପ୍ରତ୍ୟେକ ନାଗରିକଙ୍କର ସଚେତନ

ନିରାପତ୍ତା ସହଯୋଗ ଅତ୍ୟନ୍ତ ଜରୁରୀ। ବିଶ୍ୱ ମଣିଷ ଚୋରାଚାଲାଣ ବିରୋଧୀ ଦିବସ ଆମକୁ ମାନବିକତା, ସମାନତା ଓ ମାନବ ଅଧିକାରର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାର ବାର୍ତ୍ତା ଦେଇଥାଏ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ମଣିଷ ଚୋରାଚାଲାଣ ମୁକ୍ତ ସମାଜ ଗଠନ ପାଇଁ ପ୍ରୟାସ କରିବା।

ଆଜି ଜୁଲାଇ ମାସର 30 ତାରିଖ। ଆଜିର ଦିନଟି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘ ସାଧାରଣ ସଭା ଦ୍ୱାରା ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଦିନ ଆମେ ପୁରୁଣା ଦିନକୁ ଫେରିପାଉ ଏବଂ ବନ୍ଧୁତ୍ୱର ପବିତ୍ର ସମ୍ପର୍କ ପାଇଁ ପରସ୍ପର ପ୍ରତି କୃତଜ୍ଞତା ଜ୍ଞାପନ କରୁ। ଏହି ସମ୍ପର୍କ ଶାନ୍ତି ସୁଖ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ବିକ୍ରମ ୱାନ୍ ହେଉଛି ଭାରତର ପ୍ରଥମ ବେସରକାରୀ ଭାବେ ବିକଶିତ ଅର୍ବିଟାଲ ରକେଟ୍। ଏହାକୁ ଛୋଟ ଉପଗ୍ରହମାନଙ୍କୁ ପୃଥିବୀର ନିମ୍ନକକ୍ଷ ପଥରେ ସ୍ଥାପନ କରିବା ଡିଜାଇନ୍ କରାଯାଇଥାଏ। ଏହା ପ୍ରାୟ 300 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଉପଗ୍ରହକୁ ନିମ୍ନକକ୍ଷ ପଥକୁ ପହଞ୍ଚାଇବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ କାର୍ବନ କମ୍ପୋଜିଟ୍ ପ୍ରଯୁକ୍ତି, ହାଲୁକା ଗଠନ ଓ ଉନ୍ନତ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହୃତ ହୋଇଛି। ବିକ୍ରମ ନାମଟି ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ସ୍ମୃତିରେ ରଖାଯାଇଛି। ସେ ବିଶ୍ୱାସ କରୁଥିଲେ ଯେ ମହାକାଶ ବିଜ୍ଞାନ ମାନବ ସମାଜର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ବିକ୍ରମ ୱାନ୍ ଏକ ନୂଆ ପଦକ୍ଷେପ। ଭାରତ ସରକାର ବେସରକାରୀ ସଂସ୍ଥାମାନଙ୍କୁ ମହାକାଶ କ୍ଷେତ୍ରରେ କାମ କରିବାକୁ ସୁଯୋଗ ଦେବା ପରେ ଦେଶର ନୂତନ ଉଦ୍ୟମର ବିକାଶ ଘଟିଛି। ବିକ୍ରମ ୱାନ୍ ସେହି ପରିବର୍ତ୍ତନର ପ୍ରତୀକ। ଏହା ଦର୍ଶାଏ ଯେ ଭାରତୀୟ ଯୁବ ବୈଜ୍ଞାନିକ ଓ ଉଦ୍ୟୋଗୀମାନେ ବିଶ୍ୱସ୍ତରରେ ପ୍ରଯୁକ୍ତି ଉନ୍ନତ କରିପାରନ୍ତି। ବିକ୍ରମ ୱାନ୍ କେବଳ ଏକ ରକେଟ୍ ନୁହେଁ, ଏହା ଭାରତର ଆର୍ଥିକ ଓ ଶିଳ୍ପ ବିକାଶର ମଧ୍ୟ ଏକ ମାଧ୍ୟମ। ଏହା ମାଧ୍ୟମରେ ମହାକାଶ ଶିଳ୍ପରେ ନୂତନ ନିଯୁକ୍ତି ସୃଷ୍ଟି ହେବ। ରକେଟ୍ ନିର୍ମାଣ, ଇଲେକ୍ଟ୍ରୋନିକ୍ସ, ସଫ୍ଟୱେୟାର, ଯନ୍ତ୍ରାଂଶ, ଉତ୍ପାଦନ ଓ ଗବେଷଣା କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଭବିଷ୍ୟତରେ ଓଡ଼ିଶାରେ ମଧ୍ୟ ଏହି କ୍ଷେତ୍ରରେ ଶିଳ୍ପ ଓ ଗବେଷଣା କ୍ଷେତ୍ର ସ୍ଥାପନର ସମ୍ଭାବନା ବଢ଼ିପାରେ। ମହାକାଶ ପ୍ରଯୁକ୍ତିର ବ୍ୟବହାର ଆମ ଦୈନନ୍ଦିନ ଜୀବନର ବହୁ ଉପକାରୀ। ଉପଗ୍ରହ ମାଧ୍ୟମରେ ପାଣିପାଗ, ପୂର୍ବାନୁମାନ, କୃଷି, ଟେଲି ଯୋଗାଯୋଗ, ଶିକ୍ଷା, ନାଭିଗେସନ, ବିପର୍ଯ୍ୟୟ ପରିଚାଳନା ଓ ପରିବେଶ ନିରୀକ୍ଷଣ ସହଜ ହୋଇଥାଏ। ଘୂର୍ଣ୍ଣି ଓ ବାତ୍ୟା ପ୍ରବଣ ଓଡ଼ିଶା ପାଇଁ ସଠିକ୍ ପାଣିପାଗ ସୂଚନା ଅତ୍ୟନ୍ତ ଜରୁରୀ। ଉପଗ୍ରହ ସାହାଯ୍ୟରେ ଘୂର୍ଣ୍ଣି ଓ ବାତ୍ୟାର ପୂର୍ବ ସତର୍କ ସୂଚନା ମିଳିଥାଏ, ଯାହା ଅନେକ ଜୀବନ ରକ୍ଷା କରିଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ବିକ୍ରମ ୱାନ୍ ଭାରତର ମହାକାଶ ଇତିହାସରେ ଏକ ନୂତନ ଅଧ୍ୟାୟ। ଏହା କେବଳ ଏକ ରକେଟ୍ ନୁହେଁ, ବରଂ ଭାରତର ବୈଜ୍ଞାନିକ

ଦକ୍ଷତା ନବସୃଜନ ଆତ୍ମନିର୍ଭରତା ଓ ଯୁବଶକ୍ତିର ପ୍ରତୀକ ଏହା ଭବିଷ୍ୟତରେ ଭାରତକୁ ବିଶ୍ୱ ମହାକାଶ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ କରିବ ଓଡ଼ିଶାର ଯୁବପିଢ଼ି ଏହି ସଫଳତାରୁ ପ୍ରେରଣା ପାଇ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବେ ଏବଂ ଦେଶର ଉନ୍ନତିରେ ନିଜର ଅବଦାନ ରଖିବେ ବିକ୍ରମ 1 ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଏକ ସଶକ୍ତ ପ୍ରତୀକ

ଆସନ୍ତା ଜାଣିବା ଆଜିର ଦିନରେ ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1909 ମସିହା ଆଜିର ଦିନରେ ରାଇଟ୍ ବ୍ରଦର୍ସ ସେନା ପାଇଁ ପ୍ରଥମ ବିମାନ ନିର୍ମାଣ କରାଯାଇଥିଲା। 1966 ମସିହାରେ ପ୍ରଥମ ଥର ଫୁଟବଲ ବିଶ୍ୱକପ୍ ଜିତିଥିଲା। 2002 ଆଜିର ଦିନରେ କାନାଡ଼ା ଅଲ୍ ଜାଇଦା ସହିତ 7 ସଂଗଠନକୁ ଆତଙ୍କବାଦୀ ସଂଗଠନରେ ଘୋଷିତ କରାଯାଇଥିଲା। 2006 ମସିହା ଆଜିର ଦିନରେ ହଲିଉଡ୍ ଅଭିନେତ୍ରୀ ପାମେଲା ଆଣ୍ଡରସନ୍ ଗାୟକ କିଡ୍ ରକ୍ଙ୍କୁ ବିବାହ କଲେ। 2010 ମସିହାରେ ସାଇନା ନେହୱାଲଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ତଥା ସୁନୀଲ ଛେତ୍ରୀ ଝୁଲନ ଗୋସ୍ୱାମୀ ରାଜୀବ ତୋମର ସନ୍ଦୀପ ସିଂଙ୍କ ସମେତ 15 ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରାଯାଇଥିଲା। 2012 ଭାରତରେ ପାୱାର ଗ୍ରିଡ଼ ବହୁତ ବଡ଼ ତ୍ରୁଟି ଯୋଗୁଁ ବିନା ବିଜୁଳିରେ ରହିଲେ 30 କୋଟି ଲୋକ। 2012 ମସିହା ଆଜିର ଦିନରେ ଆନ୍ଧ୍ରପ୍ରଦେଶର ଟ୍ରେନ୍ରେ ନିଆଁ ଲାଗିବାରୁ 32 ଜଣଙ୍କର ମୃତ୍ୟୁ ଓ 27 ଜଣ ଆହତ ହୋଇଥିଲେ।

0: ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର। କୋକସରା ରାଜ୍ୟର ବିଭିନ୍ନ ବ୍ଲକ ଅଧୀନସ୍ଥ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ଗତ 10 ତାରିଖରୁ ବିଭିନ୍ନ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ରାଜ୍ୟ ଯୋଗାଣ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି। ରୁପ୍ରାରୋଡ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି ନେଇ ରେଳ ସୁରକ୍ଷା ସମିତି ପକ୍ଷରୁ ରେଳ ବିଭାଗ ଜେନେରାଲ ମ୍ୟାନେଜରକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଏବଂ ନୂଆପଡ଼ା ଜିଲ୍ଲାର ଏକ ରାଜ୍ୟ ନୋଡାଲ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀ 2 ଦିନ ନୂଆପଡ଼ା ଗସ୍ତରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ନୂଆପଡ଼ା ଜିଲ୍ଲାରେ ଅନିୟମିତତା ଓ ସ୍ୱଳ୍ପ ବର୍ଷା, ଉନ୍ନତ ମାନବ ବିହନ ଓ ରାସାୟନିକ ସାର, କୀଟନାଶକ ଔଷଧ ଓ ସମୟୋପଯୋଗୀ କୃଷି ବୈଷୟିକ ସହାୟତା ଅଭାବରୁ ଚାଷୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଜୁଲାଇ 31 ତାରିଖରେ ରାଜ୍ୟରେ କୃଷି ବୀମା ଅବଧି ସରିଯିବ। ସଚେତନତା ଅଭାବରୁ ଅନେକ ଚାଷୀ ବୀମା କରିବାରୁ ବଞ୍ଚିତ ହୋଇଛନ୍ତି।
1: ଅରେ ଅରେ ଅରେ ନା ନା ନା ନା ନା ନା ନା।

ଆସନ୍ତା ଜାଣିବା ପାଣିପାଗ ସମ୍ପର୍କରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି ଯେ ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 31 ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲସିୟସ ରହିବ। ବାୟୁର ଆର୍ଦ୍ରତା 73%, ପବନର ବେଗ ଘଣ୍ଟା ପ୍ରତି 19 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ବର୍ଷା ହେବାର ସମ୍ଭାବନା 30%।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, ଆମର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ସହ ଚିଠିଟିଏ ଦେବେ। ଆମ ଠିକଣାଟି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143।

ଶୁଣିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12 ଏବଂ ଦିନ 2:45 ପ୍ରଚାର କରିବ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। କଣ୍ଠଶିଳ୍ପୀମାନେ ହେଲେ ନବକିଶୋର ମହତମ, ଦୀପଶିଖା ମିଶ୍ର, ମହମ୍ମଦ ସିକନ୍ଦର ଆଲାମ ଓ ସୁଚିତ୍ର ମହାପାତ୍ର। ଚାଷର କଥା ଶୁଣିବେ ଦିନ 1:10। ଦିନ

20 ମିନିଟରେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣ ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12ଟାରେ, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଚିତ୍ଚୋର କଥାଚିତ୍ରରୁ ଗାଇଛନ୍ତି ୟଶୁ ଦାସ, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଛୋଟି ସି ବାତ୍ କଥାଚିତ୍ରରୁ। ଗାଇଛନ୍ତି ୟଶୋଦାସ ଓ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ଯୋଗେଶ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଲିଲ ଚୌଧୁରୀ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସୁନୟନା କଥାଚିତ୍ରରୁ, ଗାଇଛନ୍ତି ୟଶୋଦାସ, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଟୁଟେ ଖିଲୋନେ କଥାଚିତ୍ରରୁ। ଗାଇଛନ୍ତି ୟଶୁ ଦାସ, ଗୀତ ରଚନା କରିଛନ୍ତି କୈଫି ଆଜମୀ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲାହେରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ନବକିଶୋର ମହତ୍ତମ, ଗୀତ ରଚନା କରିଛନ୍ତି ଦୀପ୍ତି ମହାନ୍ତି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଦୀପଶିଖା ମିଶ୍ର ଓ ନବକିଶୋର ମହତ ଗୀତ ରଚନା କରିଛନ୍ତି ଦୀପ୍ତି ମହାନ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ ଓ ସୁଚିତ୍ରା ମହାପାତ୍ର। ଗୀତ ରଚନା କରିଛନ୍ତି ସତ୍ୟ ପଟ୍ଟନାୟକ।

ପ୍ରଚାର କଲୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ନବକିଶୋର ମହତମ, ଦୀପଶିଖା ମିଶ୍ର, ମହମ୍ମଦ ସିକନ୍ଦର ଆଲମ ଏବଂ ସୁଚିତ୍ରା ମହାପାତ୍ର। ଗୀତଗୁଡ଼ିକ ରଚନା କରିଥିଲେ ଦୀପ୍ତି ମହାନ୍ତି ଏବଂ ସତ୍ୟ ପଟ୍ଟନାୟକ।

0: କି ନେଇ ହଉ ଆମେ ବର୍ଷା ଉପରେ ନିର୍ଭର ନେଇ କରିକିନା ଆମର୍ ଚାଷ୍ ଥି ଠିକ୍ ହେପାସେ ଜଲସେଚନ କର୍ମା ବୋଲେ ବନେ ଦି ପଇସା ଲାଭ ପାଏମା। ଇଟା ତ ଗଲା ଗହମ ବାବଦ ନେ, ଏବେ ଆସନ୍ ଜାନ୍ମା ପୁଟଲ ନେ ଫୁଲ ଫଲ ଧରି ଆଉଛେ ବୋଲେ କାଁଟା କର୍ମା। ପୁଟଲରେ ଫୁଲ ଫଲ ଧରି ଆଇଲା ସମୟଥି ଆମକେ ଜମିକେ ଘାସୁଆ ରଖବାର କଥା। ଘାସୁଆ ବୋଇଲେ ଯେନ୍ ଜମିଥି ପୁଟଲ ଲଗେଇଥିମା ହେ ତଲେ ଘାସ ଥିବାର କଥା। କାଁ ଯେ ବୋଇଲେ ଘାସ ଥିଲେ ଜମିର ସନସନ୍ତିଆ ରହିବା ଆର୍ ଜମିର ଆର୍ଦ୍ରତା ଯେନ୍ଟା ହେଟା ଠିକ୍ ହିପାସେ ରହିବା, ଯେନ୍ଟାକି ପୁଟଲ ଗଛକେ ବଢ଼ବାତି ସାହାଯ୍ୟ କର୍ବା। ଆର୍ ଯେନ୍ ପୁଟଲ ଫଲ୍ବା ସେଟା ମ୍ୟାଟ୍ଥି ନେଇ ଲାଗିକିନା ହେ ଘାସ ଉପରଥି ରହିବା, ଯେନ୍ଥି କାଜେ ଆର୍ ପୁଟଲ ବି ଖରାପ ନେଇ ହିଏ। ଆର ଗୋଟେ କଥା ହେଲା, ଘାସ ଥିଲେ ଯେନ୍ ପୁଟଲ ଲଟା ମାର୍ସି ହେ ପୁଟଲ ଲଟାକେ ଧରିକିନା ରଖିପାର୍ବା, ଆର୍ ପୁଟଲ ସବୁ ମ୍ୟାଟ୍ଥି ନେଇ ଲାଗ୍ଲେ ସହଜେ ଖରାପ ନେଇ ହିଏ। ଯଦି ଆମେ ଡେରିଥି ଟିକେ ପୁଟଲ ଲଗେଇଛୁ ବୋଲେ ଫୁଲ ଆସ୍ବା ଆଗରୁ ତାକେ କୁଡ଼ା ଖୋସା କରିକିନା ଆମେ ଠିକ୍ ହିପାସେ ସାର ସୁରା ଦେଇକିନା ଜଲସେଚନ କର୍ମା। ପୁଟଲଥି ଭିନ୍ ଭିନ୍ ରୋଗ ବି ଦେଖା ଦେସି, ଝାଉଁଲା ରୋଗ ବି ଦେଖା ଦେସି। ହେଥିର୍ ଲାଗି ଗୋଟେ ଲିଟର ପାନ୍ଥି 1.5 ଗ୍ରାମ ହିପାସେ କାର୍ବନ୍ ଡାଇଅକ୍ସାଇଡ୍ ମିଶେଇକିନା ତାକେ ଝିଟ୍ବାକେ ପଡ଼୍ବା। ଯେନ୍ କିରାକୁରି ବି ଥିବା ପୁଟଲନେ ହେଟା ମାନେ ମରିଯିବା। ଆର୍ ଫୁଲ ଫଲ ଧର୍ମା ସମୟଠି ଠିକ୍ ହିପାସେ ପାନ୍ ପୁନା ଦେଲେ ପୁଟଲ ବି ବନେ କିନା ହବା, ଆର୍ ବନେ ଦୁଇ ପଇସା ବି ଆମେ ଲାଭ ପାଇପାର୍ମା। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଗହମନେ କିରା ଲାଗ୍ଲେ କେନ୍ତା କର୍ମା ଆର୍ ପୁଟଲଥି ଫୁଲ ଫଲ ଧରିଲେ କେନ୍ତା କର୍ମା ହେ ବାବଦନେ ଜାନ୍ଲୁ। ତ ଠିକ୍ ହିପାସେ ଯଦି ଆମେ ଚାଷ କାମ କର୍ମା ବୋଲେ ଯେନ୍ ପଇସା ପାଉଛୁଁ ତାନୁ ଅଧିକ ଦୁଇ ପଇସା ଲାଭ ପାଇପାର୍ମା।
1: ଚାଷର କଥା ଶୁଣୁଥିଲି।

0: 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
0: ଆଚ୍ଛା ଦାସ ବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455।

0: ଆକାଶବାଣୀ ଭବାନୀ ପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣନ୍ତୁ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଏହି ବିରତି ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍ ହାଇ ସାଲାରି ମାତ୍ର ଗୋଟିଏ କ୍ଲିକ୍ ରେ।
5: ଆରେ ବା,
6: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ EMI ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
9: କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ।
8: ଆପଣ କିଏ?
7: RBI କହେ,
8: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
0: ଶକ୍ତି ରୂପରେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ଆପଣମାନଙ୍କୁ ଆମେ ନେଇଯାଉଛୁ ଆମର ଟକ୍

ଏଇ ଜୀବନ ଏକ ଚଳନ୍ତି ନାଟକ, ଯାହାର ଆମେ ସବୁ ଗୋଟେ ଗୋଟେ କଳାକାର। ଜନ୍ମ ବେଳକୁ ପ୍ରତ୍ୟେକଟି ଜୀବ ନିୟତି ଦ୍ୱାରା ରଚିତ କାହାଣୀକୁ ନେଇ ଆସନ୍ତି। କାହାଣୀଟି କିଏ କେଉଁ ଚରିତ୍ରରେ ଅଭିନୟ କରିବ ତାହା ପୂର୍ବରୁ ନିର୍ଦ୍ଧାରିତ। ବାସ୍ ସମୟ ସେହି କାହାଣୀକୁ ନିର୍ଦ୍ଦେଶନା ଦେଇ ଯେଉଁ ଢଙ୍ଗରେ ଅଭିନୟ କରିବାକୁ କୁହେ, ଆମେ ତାକୁ ଆମ ବିଚାର, ବୁଦ୍ଧି ଓ କଠିନ ପରିଶ୍ରମ ବଳରେ ତାକୁ ସୁନ୍ଦର କରିବାକୁ ଚେଷ୍ଟା କରିପାରିବା। ଫଳକୁ ଭଗବାନଙ୍କ ଉପରେ ଛାଡ଼ିଦେଇ ଏଇ ଯେମିତି କିଛି ସମୟ ପାଇଁ ଆପଣଙ୍କ ସହିତ ଆମର ଏହି ସୁନ୍ଦର ସମ୍ପର୍କ, ଏହି କଥା ସହିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର। ଆମକୁ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ। ଆଉ ଆଜି ଆପଣମାନଙ୍କ ପାଇଁ ଆମେ ନେଇ ଆସିଛୁ କିଛି ଭକ୍ତି ଗୀତ। ସେଗୁଡ଼ିକ ହେଉଛି, ଦୟାକର ଦୀନବନ୍ଧୁ, ଜୟ ଜଗବନ୍ଧୁ ହେ, ଜୟ ଜୟ ଜଗନ୍ନାଥ, ବେଲଗଛ ମୂଳେ ଦୁଃଖ ପଡ଼ିଥିଲେ ବାବୁ ଏ ମଣିଷ। ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ ଆଉ ଆମର ଏ ସୁନ୍ଦର ସମ୍ପର୍କକୁ ଆହୁରି ଆଗେଇ ନେବା ପାଇଁ ଚେଷ୍ଟା କରନ୍ତୁ।

ଭାବ ଭକ୍ତିରେ ଭଗବାନ ସବୁବେଳେ ବସ ହୁଅନ୍ତି। ତେଣୁ ଶୁଦ୍ଧ ମନ ନିର୍ମଳ ଚରିତ୍ରରେ ତାଙ୍କୁ ଯଦି ଆମେ ଡାକିବା, ସେ ଆମର ସୁଖ ଦୁଃଖ ସବୁରେ ସାଥୀ ହୋଇ ରହିବେ। ଭଗବାନ ଯାହାର ସାଥୀ ତାକୁ ବା ଡର କ'ଣ, ସେ ସବୁ କଥାରେ ନିଶ୍ଚିନ୍ତ ହୋଇ ରହିବ, କାହିଁକିନା ଭଗବାନ ସବୁବେଳେ ତା ପାଖେ ପାଖେ ଅଛନ୍ତି। ଏଇ ଅନୁଭବ ଯା ପାଖରେ ରହେ, ସେ କେବେ ହେଲେ କେଉଁ କଥାରେ ଭୟ କରେ ନା। ତାହେଲେ ଆସନ୍ତୁ ଆଉ ଗୋଟିଏ ଭକ୍ତି ଗୀତ ଶୁଣିନେବା।

ହଁ ଭଉଣୀ, ଭକ୍ତିର କଥା କହୁଥିଲି ନା, ଆଉ ଆମ ଏଇ ଜୀବନର ନାଟକ ବିଷୟରେ କହୁଥିଲି। ଥରେ ଜଣେ ଭଦ୍ର ବ୍ୟକ୍ତି ଈଶ୍ୱରଙ୍କ ପାଖେ ଯାଇ ଅଭିଯୋଗ କଲେ ଯେ ସିଏ କାହାର କୌଣସି କ୍ଷତି କରିନାହାନ୍ତି, କିନ୍ତୁ ତାଙ୍କୁ ଦରିଦ୍ରତା ଭିତରେ କାହିଁକି ଜୀବନ କାଟିବାକୁ ପଡ଼ୁଛି। ଈଶ୍ୱର ଉତ୍ତର ଦେଲେ, ଏଥିପାଇଁ ତୁମେ ଦାୟୀ ନୁହେଁ, ବରଂ ତୁମ କାହାଣୀରେ ଥିବା ଚରିତ୍ର ହିଁ ଦାୟୀ। ଅନେକ ଲୋକ ଏକଥା ଭାବନ୍ତି ଯେ ତାଙ୍କ ଜୀବନରେ ଆସୁଥିବା ସୁଖ ଦୁଃଖ ସବୁ ଈଶ୍ୱରଙ୍କ ଦାନ, କିନ୍ତୁ ପ୍ରକୃତ କଥା ତାହା ହୋଇନଥାଏ। ଥରେ ଭାବିକି ଦେଖନ୍ତୁ ତ, ଈଶ୍ୱରଙ୍କୁ ନିତିଦିନ ଭକ୍ତି ଭାବରେ ପୂଜା କରୁଥିବା ଏବଂ ତାଙ୍କ ନାମ ଜପ କରୁଥିବା ବ୍ୟକ୍ତି ଦେହରେ କ'ଣ ରୋଗ ଆସୁନି ନା ସିଏ କଷ୍ଟ ପାଉନି? କଠିନ ପରିଶ୍ରମ କରୁଥିବା ଜୀବ କ'ଣ ସବୁବେଳେ ଖୁସି ଆନନ୍ଦରେ ଦିନ କାଟୁଛି? ସତ କଥା ହେଲା, ଯାହା ପୂର୍ବରୁ ଆମ ଜୀବନ ନାଟକରେ ଲେଖା ହୋଇଛି ତାକୁ ହିଁ ଗୋଟିଏ ପରେ ଗୋଟିଏ ଆମେ ପାଳନ କରୁଛୁ। ଏଠି ଆପଣ କର୍ମ କଥା କହିପାରନ୍ତି, ଯିଏ ଯେମିତି କର୍ମ କରି ସେଇ ଅନୁଯାୟୀ ସେ ଫଳ ପାଏ। ଗତ ଜନ୍ମ କର୍ମର ଫଳ ଏଇ ଜନ୍ମରେ ଭୋଗିବାକୁ ହୁଏ, କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଯାହା ଅତୀତରେ ଘଟିଛି, ଯାହା ବର୍ତ୍ତମାନ ଘଟୁଛି ଏବଂ ଯାହା ଆଗକୁ ଘଟିବ, ସବୁକିଛି ଜନ୍ମ ସହିତ ରଚିତ ହୋଇଆସିଛି। ତେଣୁ ଆମେ ମନେ ରଖିବା ଯେ ପ୍ରକୃତିର ପ୍ରତ୍ୟେକଟି କଥାରେ ଭଗବାନଙ୍କର ଇଶାରା ରହିଛି, କିନ୍ତୁ ଏଇ ଜନ୍ମରେ ଆମେ ଆମ କର୍ମକୁ କେତେ ସୁନ୍ଦର କରିପାରିବା, କେତେ ଭଲ କରିପାରିବା, ତାହା ଆମ ହାତରେ। ତେଣୁ ଯେଉଁ କର୍ମ ଆମକୁ ଦିଆଯାଇଛି ତାକୁ କେମିତି ସୁନ୍ଦର ଭାବରେ କରିପାରିବା, ସେଥିପାଇଁ ନିଶ୍ଚୟ ପ୍ରୟତ୍ନ କରିବା। ଏବେ ଆସନ୍ତୁ ଶୁଣିବା ଆଉ ଗୋଟିଏ ସୁନ୍ଦର ଗୀତ।

ଭଉଣୀମାନେ ଚେଷ୍ଟା କରୁଛନ୍ତି ଫୋନ୍ଟି ପାଇଁ, କିନ୍ତୁ ଫୋନ୍ ଲାଗିପାରୁନି। ଆଉ ଜଣେ ଭଉଣୀ ଫୋନ୍ କରିଛନ୍ତି, ଦେଖିବା। ହ୍ୟାଲୋ, ଫୋନ୍ଟି କଟିଯାଇଛି। ଆସନ୍ତୁ ଶୁଣିବା ଆଉ ଗୋଟିଏ ଭକ୍ତି ଭାବରେ ଗୀତଟିଏ।

हेलो हेलो हेलो, ଆଜି କୌଣସି କାରଣବଶତଃ ଆମ ଭଉଣୀମାନଙ୍କର ଫୋନଟିକୁ ଆମେ ଧରିପାରୁନୁ, ସେଇଥିପାଇଁ ବହୁତ ଦୁଃଖିତ। ହେଲୋ ହେଲୋ, ସମ୍ପର୍କ ଏମିତି ଏକ ମଧୁର ଡୋରି ଯାହା ଟିକିଏ ବି ଠିକ୍ ଭାବରେ ନ ହେଇପାରିଲେ ମନ ଭିତରେ କଷ୍ଟ ଆସିଥାଏ, ଯେମିତି ଆପଣମାନଙ୍କୁ ଆମେ ଶୁଣିପାରୁନୁ। ହେଲୋ ହେଲୋ।

ହ୍ୟାଲୋ, କିଏ କହୁଛନ୍ତି? ଆଜି ଭଉଣୀମାନଙ୍କ ସହିତ ଆମର କଥାବାର୍ତ୍ତା ହେଇପାରିଲାନି, ସେଥିପାଇଁ ବହୁତ ବହୁତ ଦୁଃଖିତ। ଏବେ ଶୁଣିନେବା ସେଇ ଭକ୍ତି ଗୀତଟି ପୁଣି।

0: ଭଉଣୀମାନଙ୍କ ସହିତ ଆଜି କଥାବାର୍ତ୍ତା ହୋଇପାରିଲାନି, ତେଣୁ ବହୁତ ଦୁଃଖିତ। ଆର ଥରକୁ ପୁଣି କଥା ହେବା, ହେଲେ ସମୟ ଇସାରା ଦେଲାଣି ବିଦାୟ ନେବାକୁ। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବେ ଏଇ ନମ୍ବରରେ, ନମ୍ବରଟି 8895994143। ବିଦାୟ ନେଉଛୁ ଆଜିର ଉପସ୍ଥାପନାରେ, ମୁଁ ସ୍ନିଗ୍ଧା, ନମସ୍କାର।
1: ଶୁଣୁଥିଲେ ସିଧା ପ୍ରସାରଣରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଆଜି ଆଗତ ହେବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପ୍ୟାଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରାଳୟ କମିଟି। ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଲୋଚନା ପାଇଁ ଆଗତ କରାଯିବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରିବେ। ପୂର୍ବାହ୍ନ 11 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି, ଫଳରେ ଆଲୋଚନା କାଳରେ ସେମାନେ ସେମାନଙ୍କର ସଂଶୋଧନ ଜନିତ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ପ୍ରମୋଦ ତିୱାରୀ ନିଟ୍ ପ୍ରଶ୍ନପତ୍ର ପ୍ରକଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ଉଠାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏଥିପାଇଁ ବିବୃତ୍ତି ଦାବି କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ଗୃହର ନେତା ଜେପି ନଡ୍ଡା କହିଛନ୍ତି ଗୃହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ବିରୋଧୀଙ୍କ ଏକମାତ୍ର ଲକ୍ଷ୍ୟ। ବିରୋଧୀ ସଦସ୍ୟ ନକାରାତ୍ମକ ରାଜନୀତି କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ନରେନ୍ଦ୍ର ମୋଦି ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
3: ଇସ୍ ସଂସଦ କେ ମାଧ୍ୟମ ସେ ଦେଶକୁ ଇସ୍ ବାତ କା ସନ୍ଦେଶ ଦେନା ଚାହତା ହୁଁ କି ମୋଦି ଜୀ କେ ନେତୃତ୍ୱ ମେ ଚଲନେ ୱାଲି ସରକାର ହର ବିଷୟ ପର ଚର୍ଚ୍ଚା କରନେ କେ ଲିଏ ତୈୟାର ହୈ। ବିପକ୍ଷ ଜୋ ହୈ ଓ ଗୈର ଜିମ୍ମେଦାରାନା ବ୍ୟବହାର କର ରହି ହୈ ୟେ ଧ୍ୟାନ ମେ ରହେ।
2: ଶ୍ରୀ ନଡ୍ଡାଙ୍କ ଜବାବରେ ପ୍ରତିବାଦ ଜଣାଇ କଂଗ୍ରେସ, ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ

0: ଆଇନକୁ ବାଧ୍ୟ କରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅଧିବେଶନକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଗ୍ଲାସ୍କୋ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ଆଥଲେଟ୍ ବର୍ଗରେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପାରା ଆଥଲେଟ୍ ବର୍ଗରେ ଦିଲୀପ ଗାଭିତ ସ୍ୱର୍ଣ୍ଣପଦକ ଏବଂ ମହମ୍ମଦ ବାସିଲ ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରୀ ବିର୍ଲା ପଦକ ବିଜେତା ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଦେଶର ଗୌରବ ବୃଦ୍ଧି କରିଥିବାରୁ ଗୃହ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
1: 23ବେ ରାଷ୍ଟ୍ରମଣ୍ଡଳ ଖେଳୋ ମେ ଶ୍ରୀ ଦିଲୀପ ଗାଭିତ ने स्वर्ण तथा श्री मोहम्मद बासिल ने रजत पद जीता है। श्री मुरली शंकर ने रजत पद जीतकर भारत का गौरव बढ़ाया है। मैं सदन की ओर से देश का मान बढ़ाने वाले सभी खिलाड़ियों, उनके कोच एवं टीम इंडिया को हार्दिक बधाई शुभकामनाएं देता हूं।
0: ତେବେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍ପତି କହିଥିଲେ ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଏଥିରେ ବାଧା ସୃଷ୍ଟି ନ କରି ସହଯୋଗ ପ୍ରଦାନ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସଂସଦୀୟ ପରମ୍ପରାର ପରିପନ୍ଥୀ, ତେବେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଛାତ୍ର ପ୍ରତିବାଦ ସମୟରେ ତ୍ୱରିତ କ୍ରିୟାନୁଷ୍ଠାନ ବଳର ବ୍ୟବହୃତ ଧାତବ ପେଲେଟ୍ର ଅଂଶକୁ ସଂରକ୍ଷଣ କରି ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ନିର୍ଦ୍ଦେଶ ଦେଇଛନ୍ତି। ପେଲେଟ୍ ମାଡ଼ ଦ୍ୱାରା ଆହତକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାତବ ପେଲେଟ୍ ଗନ୍ ବ୍ୟବହାର ଜନିତ ପୁଲିସର କ୍ଷମତା ଉପରେ ଏ ଆବେଦନର ପ୍ରଶ୍ନ ଉଠାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କର 6 ଆନ୍ତଃ ମନ୍ତ୍ରଣାଳୟ କମିଟି ଗତକାଲି ଆସାମର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଚରାଇଦେଓ, ଶିବସାଗର, ଜୋରହାଟ ଏବଂ ଗୋଲାଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଡିସ୍ପୁରଠାରେ ରାଜ୍ୟ ମୁଖ୍ୟ ସଚିବ ଡକ୍ଟର ରବି କୋଟାଙ୍କ ସହ ପରିସ୍ଥିତି ନେଇ ସମୀକ୍ଷା କରିଥିଲେ। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ପ୍ରତିକ ବନ୍ୟାର କାରଣ, କ୍ଷୟକ୍ଷତି, ରିଲିଫ୍ ଏବଂ ପୁନର୍ବାସ ପ୍ରସଙ୍ଗଗୁଡ଼ିକ ଉପରେ ରାଜ୍ୟସ୍ତରୀୟ ଅଧିକାରୀ କେନ୍ଦ୍ରୀୟ ଦଳକୁ ଅବଗତ କରାଇଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ଜାରି ରହିଥିବା ନେଇ ରାଜ୍ୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ 3-4 ମଧ୍ୟରେ ଆସାମର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଆଜିଠାରୁ ଆସନ୍ତା 1 ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏପରିକି ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ହେବାକୁ ଥିବା ବର୍ଷା ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକର ସୀମାନ୍ତ ଅଞ୍ଚଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଏବଂ ତ୍ୱରିତ କ୍ରିୟାନୁଷ୍ଠାନ ସଂସ୍ଥାଗୁଡ଼ିକୁ ସଜାଗ ରହିବା ସହ ସାଧାରଣ ଜନତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ 1,76,000+ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରି ତ୍ୱରିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯିବା ସହ ବନ୍ୟା ସଂକ୍ରାନ୍ତ ହାଇ ଆଲର୍ଟ ଜାରି କରାଯାଇଛି। ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର 3 ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ଜାରି ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜଲପୁର ଏବଂ ମଧ୍ୟପ୍ରଦେଶର ଦାତିଆଠାରେ ମତଦାନ ହେଉଛି। ନିର୍ବାଚନ ଆୟୋଗଙ୍କ ମିଳିଥିବା ସୂଚନା ଅନୁଯାୟୀ ବାଙ୍କିପୁର ବିଧାନସଭା ଆସନରେ ପୂର୍ବାହ୍ନ 11 ସୁଦ୍ଧା 11%, ମଞ୍ଜଲପୁରରେ 14%+ ଅଧିକ ଏବଂ ଦାତିଆରେ 32.5%+ ଅଧିକ ମତଦାନ ହୋଇଛି। ସକାଳ 7 ଆରମ୍ଭ ହୋଇଥିବା ଭୋଟ୍ଗ୍ରହଣ ସନ୍ଧ୍ୟା 6 ପର୍ଯ୍ୟନ୍ତ ଜାରି ରହିବ। ପଞ୍ଜାବ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ଚଣ୍ଡୀଗଡ଼ ପ୍ରଶାସନ ପକ୍ଷରୁ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଭଗବତ ମାନ ଏବଂ ଅନ୍ୟାନ୍ୟ ଆପ୍ ନେତାଙ୍କଠାରୁ ଜବାବ ଲୋଡ଼ିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାନଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। 2020 ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଅଭିଯୋଗ ନେଇ ଆପ୍ର ନେତାଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ କରାଯାଇଥିଲା। ଏଥିରେ ଶ୍ରୀ ମାନଙ୍କ ସମେତ ବହୁ ଦଳୀୟ ନେତା ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଚଣ୍ଡୀଗଡ଼ସ୍ଥିତ ବାସ

0: ଭବନ ଆଡ଼କୁ ପଦଯାତ୍ରା କରିବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବିକ୍ଷୋଭକାରୀଙ୍କ ପକ୍ଷରୁ ବ୍ୟାରିକେଟ୍ ଭାଙ୍ଗିବା ଏବଂ ପଥର ମାଡ଼ କରିଥିବା ନେଇ ପୁଲିସ ପକ୍ଷରୁ ଅଭିଯୋଗ ରହିଛି। ଏହି ମାମଲାର ଶୁଣାଣି କରି ପଞ୍ଜାବ ହାଇକୋର୍ଟ ଏ ସଂକ୍ରାନ୍ତ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ। ଏହା ବିରୁଦ୍ଧରେ ଚଣ୍ଡିଗଡ଼ ପ୍ରଶାସନ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସଂସଦରେ ଥିବା ପଶ୍ଚିମବଙ୍ଗର ସଦସ୍ୟମାନଙ୍କୁ ଜନଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ନଡ୍ଡା କହିଛନ୍ତି, ଯକ୍ଷ୍ମା ରୋଗ ପ୍ରତିହତ କରିବା କ୍ଷେତ୍ରରେ ସଫଳତା ହାସଲ କରିଛି। ବିଶ୍ୱସ୍ତରରେ ଭାରତରେ ଯକ୍ଷ୍ମା ରୋଗ 21% ହ୍ରାସ ପାଇଥିବା ବେଳେ 92% ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ସାଂସଦମାନଙ୍କୁ 2030 ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ସମ୍ପ୍ରଦାୟ ଯୋଗଦାନ ଦୃଢ଼ କରି ଏହାର ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି କହିଛନ୍ତି। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି, ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018 ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। 2013 କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ରାହାଣେ ଭାରତ ପାଇଁ ମୋଟ 85 ଟେଷ୍ଟ, 90 ଦିନିକିଆ ଏବଂ 20 T20 ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପାରା କ୍ରୀଡ଼ାବିତ୍ମାନେ ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ 100 meter T47 ଫାଇନାଲ୍ରେ ଦିଲୀପ ମାହାଦୁ ଗାଭିତ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ମହମ୍ମଦ ବାସିଲ୍ ମସିଙ୍ଗାନାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟସଭାରେ ଆଜି ଆଗତ ହେବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ଦିଲ୍ଲୀ ଛାତ୍ର ପ୍ରତିବାଦ ଘଟଣାରେ ତ୍ୱରିତ କ୍ରିୟାନୁଷ୍ଠାନ ବଳ ଦ୍ୱାରା ବ୍ୟବହୃତ ଧାତବ ପେଲେଟ୍ ଅଂଶକୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି 6 କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ କମିଟି ଏବଂ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କଲେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Rajya Sabha to take up public examinations prevention of unfair means amendment bill 2026 to make the law more stringent for paper leak offenders. Proceedings in Lok Sabha disrupted amid opposition ruckus over various issues. Supreme Court asked Centre to preserve the ammunition log of RAF used during students' protest in Delhi. Polling underway for by-elections in 3 assembly constituencies in Bihar, Gujarat and Madhya Pradesh. Red alert for heavy to extremely heavy rainfall for Maharashtra, Telangana, Vidarbha and West Madhya Pradesh. And Indian men's team storm into semi-finals of squash junior team championships in Canada. The Rajya Sabha has taken up the Public Examinations Prevention of Unfair Means Amendment Bill 2026 for consideration and passing. Minister of State for Personnel, Public Grievances and Pensions, Dr. Jitendra Singh, will move the bill this afternoon. When the House met at 11 a.m., the Chairman, C.P. Radhakrishnan, took up 0 hour. The Chairman said he has admitted the notice received from Dr. Jitendra Singh to move the bill. He said the copy of the bill has been circulated to the members so that they can move amendments. The bill was passed by the Lok Sabha yesterday. We have more from our correspondent.
2: The new legislation will further strengthen the legal framework for preventing examination-related malpractices, including question paper leaks, impersonation, and organized cheating, while ensuring swift investigation, speedy trial, and timely disposal of cases. The bill seeks to uphold the integrity, fairness, and transparency of public examinations and protect the interests of deserving and meritorious candidates. The bill was passed by the Lok Sabha yesterday after nearly 2 of deliberations spanning around 10 hours. It incorporates several stringent provisions to deter nation-related malpractices. Those found guilty may face imprisonment of up to 10 years, a fine up to 10 crore rupees, and confiscation of property. To ensure speedy disposal of cases, the bill provides a special fast-track course where hearings will be conducted on a day-to-day.

ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ

ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମ ଲେଖା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଲ୍ ଆଗତ କରି କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଏହି ବିଲ୍କୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ସିଂ ସବୁ ଦଳର ସହଯୋଗ କାମନା କରିଛନ୍ତି। ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି।

0: କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପୂର୍ବାହ୍ନ 11:00 ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରି ଏହି ବିଲ୍ ଆଗତ ନେଇ ମନ୍ତ୍ରୀ ଡକ୍ଟର ସିଂଙ୍କଠାରୁ ମିଳିଥିବା ନୋଟିସ୍କୁ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବଣ୍ଟନ କରାଯାଇଛି। ଏହି ବିଲ୍ ଲୋକସଭାରେ ଗତକାଲି ପାରିତ ହୋଇଛି। ପ୍ରଶ୍ନପତ୍ର ପ୍ରଘଟ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଗୃହକାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନମାନ ଦେଇଥିଲେ। ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେମାନେ ବିବୃତ୍ତି ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବର୍ତ୍ତମାନ ଲୋକସଭା ଗୃହ କାର୍ଯ୍ୟ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 mm ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ପରେ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 5 ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
1: 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣି ଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳେଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
0: ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ 3 ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମଣ୍ଡଳୀ ବ୍ୟାରେଜ୍ର 10 ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9,30,000 କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖାନଦୀ ଲୁଣା, କରାଣ୍ଡିଆ, ଚିତ୍ରପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ବନ୍ୟା ଯୋଗୁଁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଇର୍ସମା, କୁଜଙ୍ଗ, ତିର୍ତ୍ତୋଲ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରତପୁର ଓ ଆଳି ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।
3: ଅନରେବୁଲ ମିନିଷ୍ଟର ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ମିଟିଂ ନେଇଥିଲେ, ସେସବୁ କଲେକ୍ଟରମାନଙ୍କ ସହିତ ବିଶ୍ୱରେ କଥା ହୋଇଛନ୍ତି। ଯେଉଁଠି ଯାହା ୱାଟର ଲଗିଂ ହେବ, ଜଳବନ୍ଦୀ ହେବ, ଯେଉଁଠି ଲୋକମାନଙ୍କର ଏଭାକୁଏସନ ଦରକାର ପଡ଼ିବ, ଯେଉଁଠି ଖାଇବା ଦରକାର ପଡ଼ିବ, ସେସବୁ ଆରେଞ୍ଜମେଣ୍ଟ କରିବେ। ଓଡ୍ରା, ପୋଲିସ ପର୍ସନେଲ, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଏମାନେ ସଜାଗ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଉ ଆମେ ବି ବନ୍ୟା ପରିଚାଳନା କରିବା ପାଇଁ ସଜାଗ ରହିଛୁ।
2: ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 620.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,11,660 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 63,114 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର ସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଥିବା ଜଣାପଡ଼ିଛି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିତ୍ତିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନିରନ୍ତର ନଜର ରଖିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାନଦୀ ବ୍ରାହ୍ମଣୀ ଓ ବୈତରଣୀର ମୁଖ୍ୟ ଯନ୍ତ୍ରୀ ଆଳି ବ୍ଲକକୁ ଗସ୍ତ କରି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କଟକ ଜିଲ୍ଲାପାଳ ଦତ୍ତା

0: ବିକ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼, ବଡ଼ମ୍ବା, ବାଙ୍କି, ନିଆଳି, ମାହାଙ୍ଗାରେ ବନ୍ୟାଜଳ ପ୍ରବେଶ ସମ୍ଭାବନା ଥିବାରୁ ଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ନଦୀବନ୍ଧ ଓ ବ୍ୟାରେଜ୍ ଉପରେ ଭିଡ଼ିଓ ଉତ୍ତୋଳନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିନ୍ଧେ କହିଛନ୍ତି। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଜିଲ୍ଲାରେ 3ଟି ବ୍ଲକ ଯାଜପୁର, କୋରେଇ, ଦଶରଥପୁର ପ୍ରଭାବିତ ହୋଇଛି ବୋଲି ସୂଚନା ମିଳିଛି। 18ଟି ରିଲିଫ୍ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟାଞ୍ଚଳ ଗସ୍ତ କରି ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବିରିଘାଟ ଅନ୍ତର୍ଗତ ଗଦାପଦର ଗ୍ରାମରେ ଜଳବନ୍ଦୀ ଥିବା 7 ଜଣ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରେ କାନ୍ଥ ଭୁଷୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରାଲା ଅଞ୍ଚଳରେ ବନ୍ୟାଜଳରେ ଫସି ରହିଥିବା 13 ଜଣଙ୍କୁ ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲା ଗୋଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରାୟ 30ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି।
1: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପୋଷ ବୁଝାମଣା ଜରିଆରେ ଜଳ ବିବାଦର ସମାଧାନ ନେଇ ବୈଠକରେ ବିଚାର ବିମର୍ଶ କରାଯିବ। ଟ୍ରିବ୍ୟୁନାଲରେ ଜଳ ବିବାଦର ଖୁବ୍ ଶୀଘ୍ର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆଜି ସକାଳ 11ଟାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 2 ତାରିଖ ରାତି 11:45 ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସ 6 ତାରିଖ ଦିନ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ବନ୍ଧୁତ୍ୱର ମୂଲ୍ୟବୋଧ ଓ ପରିଭାଷାକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଉଛି। 1958 ଜୁଲାଇ 30 ତାରିଖରେ ପାରାଗୁଏରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା 2011 ବନ୍ଧୁତ୍ୱ ଦିବସ ପାଳନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଦେଶ, ସଂସ୍କୃତି, ଜନସାଧାରଣ ଏବଂ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବନ୍ଧୁତାର ଶାନ୍ତି ପ୍ରୟାସକୁ ପ୍ରେରଣା ଏବଂ ସମ୍ପ୍ରଦାୟ ମଧ୍ୟରେ ସେତୁ ନିର୍ମାଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ, ସରକାର, ଅନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ପକ୍ଷରୁ ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାତି, ଧର୍ମ, ଭାଷା ଓ ସଂସ୍କୃତିର ସୀମାକୁ ଅତିକ୍ରମ କରି ବନ୍ଧୁତା, ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ। ଏହା ଏପରି ଏକ ସମ୍ପର୍କ ଯାହା ମଣିଷକୁ ମଣିଷ ସହ ଯୋଡ଼ିବା ସହିତ ସମାଜକୁ ଅଧିକ ସମ୍ବେଦନଶୀଳ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିଥାଏ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଜାରି ରହିଛି ଆଲୋଚନା। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର କ୍ଷୟକ୍ଷତି ରିପୋର୍ଟ 3 ଦିନ ମଧ୍ୟରେ ଦାଖଲ କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ନୂଆଦିଲ୍ଲୀରେ ଅପରାହ୍ନରେ ଅନୁଷ୍ଠିତ ହେବ ମହାନଦୀ ଜଳବିବାଦ ସମ୍ପର୍କିତ ବୈଠକ ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ 2 ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ବା ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକରୁ, ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ ହମ୍ ସାଥ ସାଥ ହେ। ଏ କଥାଚିତ୍ରର ଶୁଣନ୍ତୁ, ଗାଇଛନ୍ତି ହରିହରନ, ଘନଶ୍ୟାମ ଭାସ୍ୱାନୀ, ପ୍ରତିମା ରାଓ ଓ ସନ୍ତୋଷ ତିୱାରୀ। ଗୀତ ରଚନା କରିଛନ୍ତି ରବୀନ୍ଦର ରାୱଲ, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କହନା ପ୍ୟାରେ କଥାଚିତ୍ରରୁ ଇବ୍ରାହିମ ଅସ୍କ ଗୀତ ରଚନା ଏବଂ ରାଜେଶ ରୋଶନଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

0: Jantar Mantar in New Delhi during students' protest over the NEET paper leak issue. The apex court questioned one of the prayers sought in a plea seeking a complete ban on the use of metallic pellet guns to deal with law and order situations. It referred to the advisory of the Bureau of Police Research and Development and said police are empowered to use pellet guns in exceptional situations. A bench comprising Chief Justice Suryakant and Justices Jaimala Bagchi and V. Mohana asked the Delhi government to provide the best treatment to those who suffered pellet injuries during the protest. The bench asked the centre, represented by Solicitor General Tushar Mehta, to preserve the ammunition log of RAF deployed at Jantar Mantar during the protest. Polling is underway for by-elections in three assembly constituencies in Bihar, Gujarat and Madhya Pradesh. Voting is taking place for Bankipur constituency in Bihar, Manjalpur in Gujarat and Datia in Madhya Pradesh. According to the Election Commission, voter turnout was registered at 20.01% till 1 p.m. in the Bankipur assembly constituency in Patna. In Manjalpur constituency of Gujarat, voter turnout stood at 21.66%. In Datia in Madhya Pradesh, voter turnout was recorded at 48.91%. Polling will continue till 6 p.m. The India Meteorological Department has issued a red alert predicting very heavy to extremely heavy rainfall over Madhya Maharashtra, Telangana, Vidarbha and West Madhya Pradesh today. And with that, we end this news bulletin.
1: Akashvani Bhavani Patana, Vartaman Samaya, Aparanna 3ta baji 10 minute. ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25 ଏ କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷୀଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30 ରାତି 8:00 ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀ ଭକ୍ତିଗୀତ ରାତି 8:15 ଶିଳ୍ପୀମାନେ ହେଲେ ଭୂପିନ୍ଦର ସୁଧା ମାଲହୋତ୍ରା ଓ ହରିଓମ ଶରଣ ସ୍ପୋର୍ଟସ୍ କନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:16 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ରାତି 9:30 ଏବଂ ରାତି 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏଥିରେ ଶୁଣିବେ ରାଗ ବିହାଗ ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5ଟାରେ ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର। ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ଓ 1206 କିଲୋ ହର୍ସ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ।

ନିର୍ମଳ ଆକାଶର ଟିମ୍ ଟିମ୍ ତାରା ସମୂହ ସପ୍ତ ମହାଋଷି ଜହ୍ନମାମୁଁ ଦେଖିବାକୁ ବୋଧହୁଏ ସମସ୍ତେ ପସନ୍ଦ କରନ୍ତି। ଯୁବବନ୍ଧୁ ଆପଣ ସମସ୍ତେ ଟିକିଏ ଆକାଶକୁ ଅନେଇଲେ ଆକାଶର ତାରା ଗଣି ଗଣି ମୋର ପ୍ରୀତିଭରା ନମସ୍କାରଟିକୁ ଗ୍ରହଣ କରନ୍ତୁ। ଆକାଶରେ ଲୁଚକାଳି ଖେଳୁଥିବା ଜହ୍ନମାମୁଁ ଏବଂ ତାରା ସମୂହ ସହ ଆମର ପ୍ରିୟ ଯୁବସାଥୀମାନଙ୍କୁ ଆଜିର ବିଜ୍ଞାନିକା ମହଲକୁ ମୁଁ ରଚିତା ମେହେର ସ୍ୱାଗତ ଜଣାଉଛି। ଯୁବବନ୍ଧୁ ବୋଧ ହୁଏ ଉଜ୍ଜଳ ସନ୍ଧ୍ୟାରେ ତାରାମାନେ ସ୍ପଷ୍ଟ ଦେଖାଯାଉନଥିବେ, ହେଲେ ସାଥୀମାନେ ଏମିତିରେ ତ ଆମ ମହାକାଶରେ ଅସଂଖ୍ୟ ତାରକା ଅଛନ୍ତି, ଆମେ ଗଣି ମଧ୍ୟ ପାରିବା ନାହିଁ। ହେଲେ ଆମେ ଆମ ସୌରମଣ୍ଡଳ ଏବଂ ତାରକା ସୂର୍ଯ୍ୟକୁ କେମିତି ଭୁଲିଯିବା କହିଲେ, ଆମ ସୌରମଣ୍ଡଳଟି ଆକାଶଗଙ୍ଗା ଛାୟାପଥ ବା ମିଲ୍କି ୱେ ଗ୍ୟାଲେକ୍ସିରେ ରହିଛି। ତେବେ ସୌରମଣ୍ଡଳ ସମ୍ପର୍କରେ ତ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମରେ ଶୁଣିବା, କିନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଏହି ସୁମଧୁର ଗୀତ।

ଆଷ୍ଟରଏଡ୍, ମେଟେରଏଡ୍ସ ଏବଂ ଅନ୍ୟାନ୍ୟ ଖଗୋଳୀୟ ବସ୍ତୁ। ଯଦି ଆମେ ସୌରଜଗତର ଗଠନ ଏବଂ ବିବର୍ତ୍ତନ ସମ୍ପର୍କରେ କଥା ହେବା, ତେବେ ସୌରଜଗତ ଏକ ବୃହତ୍ ମଲିକ୍ୟୁଲାର କ୍ଲାଉଡ୍ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନର ମାଧ୍ୟାକର୍ଷଣ ପତନରୁ 4.568 ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ଏହି ମଲିକ୍ୟୁଲାର କ୍ଲାଉଡ୍ଟି ପ୍ରାୟତଃ ହାଇଡ୍ରୋଜେନ୍ ବା ଉଜ୍ଜାନକୁ ନେଇ ଗଠିତ ହୋଇଥିଲା, ଆଉ ଏଥିରେ କିଛି ପରିମାଣର ହିଲିୟମ୍ ମଧ୍ୟ ରହିଥିଲା। ଯୁବବନ୍ଧୁ, ଆମେ ବର୍ତ୍ତମାନ ସୌରଜଗତକୁ ଯେପରି ଦେଖୁଛେ, ତାହା ସୂର୍ଯ୍ୟଙ୍କ ମୂଳରେ ଥିବା ହାଇଡ୍ରୋଜେନ୍ ସମ୍ପୂର୍ଣ୍ଣ ରୂପେ ହିଲିୟମ୍ରେ ପରିଣତ ନ ହେବା ପର୍ଯ୍ୟନ୍ତ ସେମିତି ହିଁ ରହିବ। ଆଜିଠାରୁ ଆରମ୍ଭ କଲି ପ୍ରାୟ 5 ବିଲିୟନ୍ ବର୍ଷ ପରେ ସୌରଜଗତ ରଚନାରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯୁବବନ୍ଧୁ, ସୌରଜଗତର ସମସ୍ତ ଗ୍ରହ, ଉପଗ୍ରହ ତଥା ଅନ୍ୟାନ୍ୟ ବସ୍ତୁ ନିଜର କକ୍ଷ ପଥରେ ସମାନ ଦିଗରେ ସୂର୍ଯ୍ୟଙ୍କୁ ପରିକ୍ରମା କରନ୍ତି। ଗ୍ରହଗୁଡ଼ିକର ଘୂର୍ଣ୍ଣନ ଦିଗଟି ହେଉଛି ପୃଥିବୀର ଉତ୍ତର ଗୋଲାର୍ଦ୍ଧରୁ ଦେଖାଯାଇଥିବା ଘଣ୍ଟାର ବିପରୀତ ଦିଗରେ। ହଁ ଯୁବବନ୍ଧୁ, ଏହି ଘୂର୍ଣ୍ଣନରେ କିଛି ବ୍ୟତିକ୍ରମ ମଧ୍ୟ ରହିଛି, ଯେପରିକି ହେଲିସ୍ କମେଟ୍ ବା ହେଲିଙ୍କ ଧୂମକେତୁ ଏବଂ ଶୁକ୍ର ଗ୍ରହ ଏବଂ ୟୁରେନସ୍ ଗ୍ରହ। ସେମାନେ ସୂର୍ଯ୍ୟଙ୍କୁ ପରିକ୍ରମା କରନ୍ତି ଘଣ୍ଟା କଣ୍ଟା ଦିଗରେ। ଆହୁରି ମଧ୍ୟ ଯୁବବନ୍ଧୁ, ଗ୍ରହଗୁଡ଼ିକର ଉପଗ୍ରହମାନ, ଏଇ ଯେମିତି ଆମ ପୃଥିବୀର ଚନ୍ଦ୍ର, ସେହି ଉପଗ୍ରହଗୁଡ଼ିକ ମଧ୍ୟ ନିଜ ଗ୍ରହର ଘୂର୍ଣ୍ଣନ ସହିତ ମେଳ ହୋଇ ପ୍ରୋଗ୍ରେଡ୍ ଦିଗରେ ପରିକ୍ରମା କରନ୍ତି। ପ୍ରୋଗ୍ରେଡ୍ କହିଲେ ଘଣ୍ଟାର ବିପରୀତ ଦିଗକୁ ବୁଝାଏ। ହେଲେ ଏଥିରେ ମଧ୍ୟ ବ୍ୟତିକ୍ରମ ରହିଛି, ତାହା ହେଲା ନେପଚ୍ୟୁନ୍ର ଚନ୍ଦ୍ର ବା ଉପଗ୍ରହ ଟ୍ରାଇଟନ୍। ନେପଚ୍ୟୁନ୍ର ଘୂର୍ଣ୍ଣନ ଦିଗରେ ଓଲଟା ଦିଗରେ ନେପଚ୍ୟୁନ୍ ଚାରିପଟେ ପରିକ୍ରମା କରିଥାଏ ନେପଚ୍ୟୁନ୍ର ଉପଗ୍ରହ ଟ୍ରାଇଟନ୍। ସାଥୀମାନେ, ଆମର ସୌରଜଗତରେ 8ଟି ଗ୍ରହ ସୂର୍ଯ୍ୟ ଚାରିପଟେ କାହିଁ କେତେ ଅନାଦି କାଳରୁ ଅନବରତ ପରିକ୍ରମା କରିଆସୁଛନ୍ତି, ଏବଂ ଏହା ପୂର୍ବରୁ ଯେପରି ଆମେ କହୁଥିଲେ ଯେ ଅଧିକାଂଶ ବୃହତ୍ ବସ୍ତୁ ଏବଂ ଗ୍ରହଗୁଡ଼ିକ ସେମାନଙ୍କର କକ୍ଷପଥ ସହିତ ପ୍ରୋଗ୍ରେଡ୍ ଦିଗରେ ନିଜ ଅକ୍ଷରେ ଘୂର୍ଣ୍ଣନ କରନ୍ତି, ଏବଂ ସେହି ଅଧିକାଂଶ ବୃହତ୍ ବସ୍ତୁ ଏବଂ ଗ୍ରହଗୁଡ଼ିକ ସେମାନଙ୍କର କକ୍ଷପଥ ସହିତ ପ୍ରୋଗ୍ରେଡ୍ ଦିଗରେ ନିଜର ଅକ୍ଷରେ ମଧ୍ୟ ଘୂର୍ଣ୍ଣନ କରନ୍ତି। ହେଲେ ଯୁବବନ୍ଧୁ, ଯେପରିକି ଆମେ କିଛି ସମୟ ପୂର୍ବରୁ କଥା ହେଉଥିଲେ, ଶୁକ୍ର ଏବଂ ୟୁରେନସ୍ର ଘୂର୍ଣ୍ଣନ ପ୍ରତ୍ୟାବର୍ତ୍ତନ ଦିଗରେ ବା ଓଲଟା ଅଟେ, ଅର୍ଥାତ୍ ରେଟ୍ରୋଗ୍ରେଡ୍ ଅଟେ। ଯୁବବନ୍ଧୁ, ଆମ ସୌରଜଗତରେ 8ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂର୍ଣ୍ଣନ କରୁଛନ୍ତି। ସେଗୁଡ଼ିକ ହେଲେ ବୁଧ ବା ମର୍କ୍ୟୁରୀ, ଶୁକ୍ର ବା ଭିନସ୍, ମଙ୍ଗଳ ବା ମାର୍ସ, ପୃଥିବୀ ଯାହାକୁ ଆମେ ଇଂରାଜୀରେ କହୁଛେ ଅର୍ଥ, ବୃହସ୍ପତି ବା ଜୁପିଟର, ଶନି ବା ସାଟର୍ନ, ୟୁରେନସ୍ ଏବଂ ଅଷ୍ଟମଟି ହେଲା ନେପଚ୍ୟୁନ୍। ଯୁବବନ୍ଧୁ, ଆପଣମାନେ ଏଇଆ ଭାବୁନାହାନ୍ତି ତ ଯେ ଆମ ସୌରଜଗତରେ ତ 9ଟି ଗ୍ରହ ଥିଲେ ଏବଂ ସେଥିରେ ବାକି 8ଟି ଗ୍ରହ ସହ ପ୍ଲୁଟୋ ଗ୍ରହ ମଧ୍ୟ ଅନ୍ତର୍ଭୁକ୍ତ ଥିଲା? ହଁ ଯୁବବନ୍ଧୁ, ଆପଣମାନେ ଏକଦମ୍ ଠିକ୍ ଭାବୁଛନ୍ତି। ପୂର୍ବରୁ ପ୍ଲୁଟୋକୁ ମଧ୍ୟ ଗ୍ରହ ମଣ୍ଡଳୀରେ ଗ୍ରହ ଭାବରେ ଗଣନା କରାଯାଇଥିଲା, ଯଦ୍ୱାରା ସୌରଜଗତରେ 9ଟି ଗ୍ରହ ପରିକ୍ରମା କରୁଛନ୍ତି ବୋଲି କୁହାଯାଉଥିଲା। ହେଲେ ଯୁବବନ୍ଧୁ, 2006 ପ୍ଲୁଟୋକୁ ଗ୍ରହ ତାଲିକାରୁ ବାଦ ଦେଇ 52 ଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା। ହେଲେ ଯୁବବନ୍ଧୁ, ବର୍ତ୍ତମାନ କାହିଁକି 8ଟି ଗ୍ରହ ଅଛନ୍ତି ଏବଂ ପ୍ଲୁଟୋ ଗ୍ରହଟି ଅଛି ନା ଧ୍ୱଂସ ପାଇଗଲା ଏବଂ କାହିଁକି ତାକୁ ଗ୍ରହ ଭାବରେ ଗଣନା କରାଯାଉନାହିଁ, ସେ ସମ୍ପର୍କରେ ଶୁଣିବା। ଯୁବବନ୍ଧୁ, 2006 ପ୍ଲୁଟୋକୁ ଗ୍ରହ ତାଲିକାରୁ ବାଦ ଦେଇ 52 ଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା, କାରଣ ଆଶା କରାଯାଇଥିବା ନିର୍ଦ୍ଧାରିତ ଆକାରରୁ ଏହାର ଆକାର ବହୁତ ଛୋଟ ଥିଲା। କିନ୍ତୁ ଯୁବବନ୍ଧୁ, ଆଜି ମଧ୍ୟ ପ୍ଲୁଟୋ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଆମ ଗ୍ରହ ମଣ୍ଡଳୀ ସମ୍ପର୍କରେ ଜାଣିବା ପୂର୍ବରୁ ଚାଲନ୍ତୁ 52 ଗ୍ରହ ପ୍ଲୁଟୋ ସମ୍ପର୍କରେ କିଛି ତଥ୍ୟ ଜାଣିନେବା। ଏଇ ଟିକେ ପୂର୍ବରୁ ମୁଁ ଯେପରି କହିଲି, ପ୍ଲୁଟୋ ଗୋଟିଏ 52 ଗ୍ରହ। ପ୍ଲୁଟୋ ନେପଚ୍ୟୁନ୍ କକ୍ଷପଥ ବାହାରେ ଅବସ୍ଥିତ କୁଇପର ବେଲ୍ଟରେ ଅବସ୍ଥିତ ହୋଇ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଭାବରେ ପରିକ୍ରମା କରିଥାଏ। 1930 କ୍ଲାଇଡ୍ ଡବ୍ଲ୍ୟୁ ଟୋମ୍ବାଗ୍ ପ୍ଲୁଟୋକୁ ଆବିଷ୍କାର କରିଥିଲେ। ଏହା ହେଉଛି ସୌରମଣ୍ଡଳର ବୃହତ୍ତମ 52 ଗ୍ରହ। ପ୍ଲୁଟୋ ମୁଖ୍ୟତଃ ଜଳରେ ଗଠିତ ଏବଂ ଏଥିରେ ବେଳେବେଳେ ବାୟୁମଣ୍ଡଳ ମଧ୍ୟ ଦେଖାଯାଏ। ରୋଚକ କଥାଟିଏ ହେଉଛି, ନ୍ୟୁ ହରାଇଜନ୍ ନାମକ ଗୋଟିଏ ମହାକାଶ ଯାନ ପ୍ଲୁଟୋକୁ ଏବଂ ଏହାର ଚନ୍ଦ୍ରକୁ ପରିଦର୍ଶନ କରିସାରିଛି। ଏହା ମଧ୍ୟ ହେଉଛି ପ୍ରଥମ ମହାକାଶ ଯାନ ଯାହା ପ୍ଲୁଟୋକୁ ପର୍ଯ୍ୟବେକ୍ଷଣ କରିଥିଲା। ଯୁବବନ୍ଧୁ, ଆପଣମାନେ ପ୍ଲୁଟୋଟି 52 ଗ୍ରହ ବୋଲି ତ ଜାଣିଲେ, ହେଲେ କେଉଁ ଆଧାରରେ ତାକୁ 52 ଗ୍ରହ କୁହାଗଲା ସେଇଟା

ସୌରମଣ୍ଡଳ ହେଉଛି ସୂର୍ଯ୍ୟର ମାଧ୍ୟାକର୍ଷଣ ଦ୍ୱାରା ବନ୍ଧା ଏକ ସିଷ୍ଟମ। ସୂର୍ଯ୍ୟ ହେଉଛି ସୌରଜଗତର ମୁଖ୍ୟ। ଏଥିରେ ସୂର୍ଯ୍ୟ ଚାରିପଟେ କକ୍ଷ ପଥରେ ପରିକ୍ରମା କରୁଛନ୍ତି। ଗ୍ରହ, ଉପଗ୍ରହ, ବାମନ ଗ୍ରହ, ଧୂମକେତୁ,

ଜାଣିବା ପାଇଁ ମନରେ ଜିଜ୍ଞାସା ନିଶ୍ଚୟ ହେଉଥିବ। ନିଶ୍ଚୟ ମୁଁ ସେହି ସମ୍ପର୍କରେ ମଧ୍ୟ ତଥ୍ୟ ଜଣାଇବି। ହେଲେ ମୋର ମଧ୍ୟ ଗୋଟିଏ ଅନୁରୋଧ ରହିଲା ଯେ ଆପଣମାନେ କାର୍ଯ୍ୟକ୍ରମଟିକୁ ମନ ଦେଇ ଶୁଣିବେ ଏବଂ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଆମ ସହ ଯୋଡ଼ି ହୋଇ ରହିବେ। ତେବେ ଆସନ୍ତୁ, କେଉଁ ଆଧାରରେ ଗୋଟିଏ ମହାଜାଗତିକ ପିଣ୍ଡ ବା ବସ୍ତୁକୁ ବାମନ ଗ୍ରହ ରୂପରେ ଗଣନା କରାଯାଏ ତାହା ଶୁଣିବା। ଦ୍ୱିତୀୟଟି ହେଉଛି, ବସ୍ତୁଟି ନିଜସ୍ୱ ମାଧ୍ୟାକର୍ଷଣ ଦ୍ୱାରା ଗୋଲାକାର ହେବା ପାଇଁ ଯଥେଷ୍ଟ ବଡ଼ ହେବା ଆବଶ୍ୟକ। ତୃତୀୟଟି ହେଉଛି, ବସ୍ତୁଟି ଏହାର କକ୍ଷ ପଥରେ ରହିଥିବା ଆଖପାଖକୁ ସଫା କରିଦେଇଥିବା ଆବଶ୍ୟକ। ଚତୁର୍ଥ ଏବଂ ଶେଷ ଆଧାରଟି ହେଉଛି, ବସ୍ତୁଟି କୌଣସି ଗ୍ରହର ଉପଗ୍ରହ ହୋଇନଥିବା ଆବଶ୍ୟକ। ଯୁବବନ୍ଧୁ, ପ୍ଲୁଟୋକୁ ବାଦ ଦେଲେ ଆମ ସୌରଜଗତର ଅନ୍ୟ କେତୋଟି ବାମନ ଗ୍ରହ ଗୁଡ଼ିକ ହେଲେ ସେରିସ୍, ଏରିସ୍, ମେକମେକ୍ ଏବଂ ହୋମିଆ। ବନ୍ଧୁଗଣ, ଏ ତ ଥିଲା ପ୍ଲୁଟୋ ସମ୍ପର୍କରେ କିଛି ତଥ୍ୟ। ଚାଲନ୍ତୁ ବର୍ତ୍ତମାନ ଜାଣିବା ଆମର ଆଠଟି ଗ୍ରହ ସମ୍ପର୍କରେ। ପ୍ରଥମ ଗ୍ରହଟି ହେଉଛି ବୁଧ ବା ମର୍କ୍ୟୁରୀ। ଏହା ସୂର୍ଯ୍ୟର ନିକଟତମ ଗ୍ରହ, ଯଦ୍ୱାରା ଏହାକୁ ସହଜରେ ଦେଖି ହୁଏ ନାହିଁ, କେବଳ ସନ୍ଧ୍ୟା ସମୟରେ ଦେଖିବେ। ବୁଧ ଗ୍ରହର କୌଣସି ଉପଗ୍ରହ ନାହିଁ ଏବଂ ନିଜସ୍ୱ ବଳୟ ମଧ୍ୟ ନାହିଁ। ଏହା ସବୁଠାରୁ କ୍ଷୁଦ୍ରତମ ଗ୍ରହ ଏବଂ ଘନତ୍ୱରେ ମଧ୍ୟ ଦ୍ୱିତୀୟ ଗ୍ରହ ଭାବରେ ପରିଚିତ। ଏହା ସୂର୍ଯ୍ୟର ଅତି ନିକଟତର ସତ, ହେଲେ ସୌରଜଗତର ଦ୍ୱିତୀୟ ତପ୍ତ ଗ୍ରହ। ବୁଧ ଗ୍ରହର ଘୂର୍ଣ୍ଣନ ଅବଧି ହେଉଛି 88 ଦିନ। ସୌରଜଗତର ଦ୍ୱିତୀୟ ଗ୍ରହ ହେଉଛି ଭିନସ୍ ବା ଶୁକ୍ର। ଶୁକ୍ରର ନିଜସ୍ୱ ଉପଗ୍ରହ ଏବଂ ବଳୟ ନାହିଁ। ପୃଥିବୀ ପରି ଶୁକ୍ର ମଧ୍ୟ ଆକାରରେ ବଡ଼ ଏବଂ ଏହାର ବ୍ୟାସ ହେଉଛି 12104 କିଲୋମିଟର ଏବଂ ସେଥିପାଇଁ ଶୁକ୍ରକୁ ପୃଥିବୀର ଯମଜ ଗ୍ରହ ମଧ୍ୟ କୁହାଯାଏ। ଅନୁମାନ କରାଯାଇଛି ଶୁକ୍ର ଲୌହ, ପଥର ଏବଂ ସିଲିକାରେ ଗଠିତ। ଶୁକ୍ର ପୃଷ୍ଠର ତାପମାତ୍ରା 471°C ବୋଲି ଅନୁମାନ କରାଯାଇଛି। ଏହାକୁ ପ୍ରଭାତ ତାରା ବା ସନ୍ଧ୍ୟା ତାରା ମଧ୍ୟ କୁହାଯାଏ। ଶୁକ୍ର ହେଉଛି ରାତିରେ ଦେଖାଯାଉଥିବା ଦ୍ୱିତୀୟ ଉଜ୍ଜ୍ୱଳ ଖଗୋଳୀୟ ବସ୍ତୁ। ଏହି ଗ୍ରହରେ ଋତୁ ପରିବର୍ତ୍ତନ ଦେଖିବାକୁ ମିଳେ ନାହିଁ। ଆହୁରି ମଧ୍ୟ ଯୁବବନ୍ଧୁ, ଶୁକ୍ର ଗ୍ରହଟି ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ। ସୌରଜଗତର ତୃତୀୟ ଗ୍ରହଟି ହେଲା ଆମ ପୃଥିବୀ। ଆମ ପୃଥିବୀ ବିଷୟରେ ଅବା କିଏ ନ ଜାଣେ। ଏହାର ଗୋଟିଏ ଚନ୍ଦ୍ର ରହିଛି ବୋଲି ବି ଆମେ ସମସ୍ତେ ଜାଣିଛେ। ଆହୁରି ମଧ୍ୟ ଏହାର ଅର୍ବିଟ୍ ପିରିୟଡ଼ଟି 365 ଦିନ 26 ଘଣ୍ଟା ବୋଲି ମଧ୍ୟ ଆମେ ଜାଣୁ। ପୃଥିବୀ ସୂର୍ଯ୍ୟ ଚାରିପଟେ ଅଣ୍ଡା ଆକୃତିର କକ୍ଷ ପଥରେ ପରିକ୍ରମା କରୁଥିବା ହେତୁ ଋତୁ ପରିବର୍ତ୍ତନ ଏବଂ ନିଜ ଅକ୍ଷ ପଥରେ ଘୁରୁଛି ବୋଲି ଦିନ ରାତି ହେଉଛି। ହେଲେ ଯୁବବନ୍ଧୁ, ଆପଣମାନେ ଜାଣିଛନ୍ତି କି ପୃଥିବୀର ଘୂର୍ଣ୍ଣନ ପ୍ରତି 100 ବର୍ଷରେ 17 ମିଲିସେକେଣ୍ଡ ଧିମେଇ ଯାଉଛି। ପୃଥିବୀ ପରେ ଚତୁର୍ଥ ଗ୍ରହଟି ହେଉଛି ମଙ୍ଗଳ ବା ମାର୍ସ। ଏହାର ଦୁଇଟି ଉପଗ୍ରହ ଫୋବୋସ୍ ଏବଂ ଡେମୋସ୍ ରହିଛନ୍ତି। ଏହାର ଘୂର୍ଣ୍ଣନ ଅବଧି ହେଉଛି 687 ଦିନ। ଆମ ପୃଥିବୀରେ ହିମାଳୟ ପର୍ବତ ଶ୍ରେଣୀର ଏଭରେଷ୍ଟ ଯେପରି ସର୍ବୋଚ୍ଚ ଶିଖର ଅଟେ, ସେହିପରି ମଙ୍ଗଳରେ ମଧ୍ୟ ସବୁଠାରୁ ଉଚ୍ଚତର ପର୍ବତ ରହିଛି, ଯାହା ଆମ ସୌରଜଗତର ସର୍ବୋଚ୍ଚ ପର୍ବତ ଶ୍ରେଣୀ ମାନେ ହିମାଳୟ ଠାରୁ ମଧ୍ୟ ଆହୁରି ଉଚ୍ଚ। ଆଉ ତାହା ମଧ୍ୟ ଏକ ସିଲ୍ଡ ଭୁଲକାନୋ ବା ଆଗ୍ନେୟଗିରି। ଏହି ପର୍ବତର ଉଚ୍ଚତା ହେଉଛି 21 କିଲୋମିଟର ଏବଂ ବ୍ୟାସ 600 କିଲୋମିଟର। ହେଲେ ସେହି ପର୍ବତର ନାମଟି କ'ଣ, ତାହାର ଉତ୍ତର ଆପଣମାନେ ଆମକୁ ଚିଠି ଲେଖି ଜଣାଇବେ। ଆହୁରି ମଧ୍ୟ ମଙ୍ଗଳରେ ବିଶାଳ କାୟ ଧୂଳିଝଡ଼ ଦେଖିବାକୁ ମିଳିଥାଏ। ମଙ୍ଗଳରେ ଲୌହ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ମାତ୍ରା ଅଧିକା ଥିବାରୁ ଏହା ଲାଲ ଦେଖାଯାଏ, ତେଣୁ ଏହାକୁ ଲାଲ ଗ୍ରହ ମଧ୍ୟ କୁହାଯାଏ। ସୌରଜଗତର ପଞ୍ଚମ ଗ୍ରହଟି ହେଲା ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତି ବା ଜୁପିଟର। ଏହି ଗ୍ରହରେ ଦିନର ଅବଧି ଅନ୍ୟ ଗ୍ରହ ସବୁ ତୁଳନାରେ ବହୁତ ଛୋଟ, ଯାହା ହେଲା 9 ଘଣ୍ଟା 55 ମିନିଟ। ଏଥିରେ ବୃହତ୍ତମ ଲାଲ ଦାଗ ଦେଖିବାକୁ ମିଳେ, ଯାହା ହେଉଛି ବୃହସ୍ପତି ଗ୍ରହର 243 ବର୍ଷ ପୁରୁଣା ଝଡ଼। ଏହାର 76ଟି ଉପଗ୍ରହ ରହିଛି, ହେଲେ ସେଥିମଧ୍ୟରୁ ଗ୍ୟାନିମିଡ୍ ଉପଗ୍ରହଟି ସୌରଜଗତର ସର୍ବବୃହତ ଉପଗ୍ରହ। ଆହୁରି ମଧ୍ୟ ଯୁବବନ୍ଧୁ, ବୃହସ୍ପତିର ପତଳା ବଳୟ ମଧ୍ୟ ରହିଛି। 2016-17 ମସିହାରେ ନାସା ଦ୍ୱାରା ଜୁନୋ ମିଶନକୁ ବୃହସ୍ପତି ଗ୍ରହର ନିରୀକ୍ଷଣ ପାଇଁ ପଠାଯାଇଥିଲା।

ଆସନ୍ତୁ ଯୁବବନ୍ଧୁ ଷଷ୍ଠ ଗ୍ରହ ଶନି ବିଷୟରେ ଶୁଣିବା। ଶନି ଗ୍ରହର ନିଜସ୍ୱ ଏକ ମୋଟା ବଳୟ ରହିଛି ଯାହାକି ବରଫ ଏବଂ କାର୍ବନରେ ଗଠିତ ଧୂଳିରେ ଗଠିତ ହୋଇଛି। ଏହି ବଳୟଟି ଗ୍ରହ ପୃଷ୍ଠରୁ ପ୍ରାୟ 120,700 km ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି, କିନ୍ତୁ ପ୍ରସ୍ଥକୁ ଯଦି ଦେଖିବା ତେବେ ଏହା ବହୁତ ପତଳା, ମାତ୍ର 20 m। ଏହି ଗ୍ରହକୁ ଖାଲି ଆଖିରେ ମଧ୍ୟ ଦେଖାଯାଇପାରିବ। ଶନି ଗ୍ରହ ମଧ୍ୟ ହେଉଛି ସୌରଜଗତର ସବୁଠାରୁ ଚେପ୍ଟା ଗ୍ରହ ଏବଂ ସୌରଜଗତର ସମସ୍ତ ଗ୍ରହ ତୁଳନାରେ ଏହାର ଘନତ୍ୱ ମଧ୍ୟ ଖୁବ୍ କମ୍। ଭାବି ଦେଖନ୍ତୁ ତ, ସମୁଦ୍ର ପୃଷ୍ଠରେ ଶନି ଗ୍ରହ ଭାସିଲେ କିପରି ଦେଖାଯିବ। ହଁ ଯୁବବନ୍ଧୁ, ଶନି ଗ୍ରହର ଘନତ୍ୱ ବହୁତ ହିଁ କମ୍। ସପ୍ତମ ଗ୍ରହଟିର ନାମ ହେଉଛି ୟୁରେନସ୍। ଏହାକୁ ବରଫ ଗ୍ରହ ମଧ୍ୟ କହନ୍ତି କାରଣ ଏହାର ତାପମାତ୍ରା ବହୁତ କମ୍, ପ୍ରାୟତଃ -224°C। ଏହାର ଘୂର୍ଣ୍ଣନ ଅନ୍ୟ ଗ୍ରହମାନଙ୍କ ଘୂର୍ଣ୍ଣନର ବିପରୀତ ଦିଗରେ ଅଟେ। ୟୁରେନସ୍ର ମଧ୍ୟ 2 ପତଳା ଗାଢ଼ ରଙ୍ଗର ନିଜସ୍ୱ ବଳୟ ରହିଛି। ସୌରଜଗତର ଅଷ୍ଟମ ଏବଂ ଶେଷ ଗ୍ରହଟି ହେଉଛି ନେପଚ୍ୟୁନ୍। ଏହାର ମଧ୍ୟ ନିଜସ୍ୱ ପତଳା ବଳୟ ସମୂହ ରହିଛି। ଏହା ମଧ୍ୟ ବ୍ୟାସ ଅନୁଯାୟୀ ସୌରଜଗତର ଚତୁର୍ଥ ବୃହତ୍ତମ ଗ୍ରହ।

ପ୍ରଚାର କଲୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲିକ୍ରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झाः। आदौ मुख्याः वार्ताः। संसदि वन्दे मातरं गीताय वैधानिक

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଅଧିକ ଯୁବକ ଯୁବତୀ ବାହାର ରାଜ୍ୟକୁ ପଳାଉଛନ୍ତି ଏଠି କାମ ନାହିଁ ବୋଲି, କିଭଳି ଏକ ବିଚିତ୍ର ବିରୋଧାଭାସ? ଯଦି ଆପଣ ଏଇଠି ରହନ୍ତେ, ଏଇଠି କାମ କରନ୍ତେ, ଆପଣଙ୍କର ପରିବାର ବି ଆପଣଙ୍କ ପାଖରେ ରହିଲା, ଆପଣଙ୍କର ଖର୍ଚ୍ଚ ମଧ୍ୟ କମ ହବ।
1: ଆଜ୍ଞା, ସେଇଟା ସମସ୍ତେ ମାନେ ଭାବି ପାରନ୍ତିନି।
0: ଆଜ୍ଞା ଆଜ୍ଞା,
1: ଯିଏ ଆକ୍ଚୁଆଲି ସ୍କିଲ୍ଡ ପର୍ସନ ସେ ସବୁଠି କାମ ପାଇବ।
0: ଆଜ୍ଞା,
1: ଯାହାର ସକ୍ଷମ ଅଛି କାମ ଦେଖେଇବା ପାଇଁ, ମାଲିକକୁ ଦୁଇ ପଇସା ରୋଜଗାର କରିକି ଦେବା ପାଇଁ,
0: ଆଜ୍ଞା,
1: ମାନେ ସେ ଲୋକ କେବେ ବି କୋଉଠି ବି ସେ ମାନେ ଯୋଉଠି ଗଲେ ସେ କରିପାରିବ, କିଛି ଅସୁବିଧା ନାହିଁ ତାକୁ।
0: ଆଜ୍ଞା, କିନ୍ତୁ ଆମର ଏ ଅଞ୍ଚଳରେ କଲେ ତାଙ୍କ ନିଜର ବି ଉନ୍ନତି ହୁଅନ୍ତା ଏବଂ ଅଞ୍ଚଳର ବି ଉନ୍ନତି ହୁଅନ୍ତା।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଆପଣ କଣ କଣ ସବୁ ଆଇଟମ କରନ୍ତି?
1: ଆମର ବହୁତ ଆଇଟମ ହୁଏ ସାର୍, ସାଧାରେ ବି ହୁଏ, ନନଭେଜ ବି ହୁଏ।
0: ଆଜ୍ଞା,
1: ଆମର ଯେମିତି ରେଗୁଲାର ଆଇଟମ ଆପଣ ଡେଲି ବେସିସ ରେ ଖାଇପାରିବେ, ଯେମିତି ଭାତ ଡାଲି ତରକାରୀ, ଶାଗ ଘାଣ୍ଟ ତରକାରୀ, ଖଟା ହେଲା,
0: ଆଜ୍ଞା ଆଜ୍ଞା,
1: ଚିପ୍ସ ଏମିତି ସବୁ ହୁଏ। ତା ବାହାରେ ଆମର ଇଣ୍ଡିଆନ ଚାଇନିଜ ଆଇଟମ ବି ହୁଏ, ଆଉ କିଛିଟା ରେଷ୍ଟୁରାଣ୍ଟ ପ୍ୟାଟର୍ନ ଆଇଟମ ବି ହୁଏ।
0: ଆଜ୍ଞା, ଆପଣ ଯେତେବେଳେ ଆରମ୍ଭ କଲେ ଆପଣଙ୍କୁ ତ କିଛି ପୁଞ୍ଜିର ଆବଶ୍ୟକ ହେଇଥିବ, କିଛି ପାଣ୍ଠିର ଆବଶ୍ୟକ ହେଇଥିବ ଆପଣଙ୍କୁ?
1: ଆଜ୍ଞା
0: ଆଜ୍ଞା, ଆଜ୍ଞା ଆଜ୍ଞା,
1: ବିଜନେସ ମାତ୍ରକୁ ପୁଞ୍ଜି ଦରକାର ସାର୍।
0: ଆଜ୍ଞା,
1: ତ ସେତେବେଳକୁ ମୁଁ ଯୋଉ ଆଗରୁ ଯୋଉ ବିଜନେସ ଥିଲି ତାକୁ ଡିସପୋଜ କଲା ପରେ ଯାହା ରହିଲା

0: ବିଫ୍ ଖଟା ହେଲା,
1: ଆଜ୍ଞା ଆଜ୍ଞା,
0: ଚିପ୍ସ ଏମିତି ସବୁ ହୁଏ। ତା ବାହାରେ ଆମର ଇଣ୍ଡିଆନ ଚାଇନିଜ ଆଇଟମ୍ ବି ହୁଏ, ଆଉ କିଛିଟା ରେଷ୍ଟୁରାଣ୍ଟ ପ୍ୟାଟର୍ନ ଆଇଟମ୍ ବି ହୁଏ।
1: ଆଜ୍ଞା, ଆପଣ ଯେତେବେଳେ ଆରମ୍ଭ କଲେ ଆପଣଙ୍କୁ ତ କିଛି ପୁଞ୍ଜିର ଆବଶ୍ୟକ ହେଇଥିବ, କିଛି ପାଣ୍ଠିର ଆବଶ୍ୟକ ହେଇଥିବ ଆପଣଙ୍କୁ।
0: ଆଜ୍ଞା
1: ଆଜ୍ଞା,
0: ବିଜନେସ ମାତ୍ରକୁ ପୁଞ୍ଜି ଦରକାର ସାର୍।
1: ଆଜ୍ଞା,
0: ତ ସେତେବେଳକୁ ମୁଁ ଯୋଉ ଆଗରୁ ଯୋଉ ବିଜନେସ ଥିଲି ତାକୁ ଡିସପୋଜ କଲା ପରେ ଯାହା ରହିଲା
1: ଆଜ୍ଞା
0: ସେଠୁ, ଆଉ ମୋ ଫେସ୍ ଭାଲ୍ୟୁରେ କିଛି ସାହାଯ୍ୟ ମିଳିଥିଲା
1: ବନ୍ଧୁମାନେ
0: ସେଠୁ। ହଁ, ସେଠୁ ମୋ ବଡ ଭାଇ କିଛି ଦେଇଛନ୍ତି, ଆଉ ଜଣେ ମୋ ମାମୁ ପୁଅ ସେ ବି କିଛି ହେଲ୍ପ କରିଥିଲେ, ଆଉ କିଛି ଫ୍ରେଣ୍ଡସ ଏମିତି କରି ହେଲ୍ପ କରିକି ଅଛନ୍ତି। ସମସ୍ତଙ୍କ ସାହାଯ୍ୟ ରହିଛି ଆଜ୍ଞା।
1: ଆଜ୍ଞା ଆଜ୍ଞା,
0: ବିନା ସାହାଯ୍ୟରେ ଆପଣ ଖିବାଟା ମୁସ୍କିଲ।
1: ଆଜ୍ଞା, ଅନେକ କହନ୍ତି ଯେ ସବୁଦିନ ହୋଟେଲରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ବୋଲି, କିନ୍ତୁ ଆପଣ ଯେଭଳି ଭାବରେ ଖାଦ୍ୟ ଏଠି ପ୍ରସ୍ତୁତ କରୁଛନ୍ତି।
0: ମୁଁ ତ କହିବି, ଆମେ ଯୋଉଦିନଠୁ ହୋଟେଲ କଲି ସାର୍,
1: ଆଜ୍ଞା,
0: ପ୍ରାୟ ପ୍ରାୟ ସେଦିନଠୁ ଆମ ଘରେ ବୋଧେ ରନ୍ଧା ହଉନି ଆଉ।
1: ଆଜ୍ଞା,
0: ଆମ ହୋଟେଲର ଖାନା ଆମେ ଦୁଇ ବେଳି ଖାଉ, ତ ସେଇଠୁ ସବୁଠୁ ବଡ ପ୍ରମାଣ ହେଲା ଆମ ହୋଟେଲର କି ପ୍ରକାର ଖାନା ହଉଥିବ।
1: ଆଜ୍ଞା ଆଜ୍ଞା,
0: ଏମିତି ନାହିଁ ଯେ ମୋ ପାଇଁ ସ୍ପେଶିଆଲ ବନେଇ ଆଣୁଛି, ଆଉ ଏଟା କଷ୍ଟମର ବି ଜାଣିଛନ୍ତି, ଆମର ଯେତେ ରେଗୁଲାର କଷ୍ଟମର ଅଛନ୍ତି
1: ଆଜ୍ଞା,
0: ସେ ଜାଣିଛନ୍ତି ଯେ ନିଜେ ମାଲିକ ଏଇଠି ଖାଆନ୍ତି, ଏଇଠୁ ଘରକୁ ପଠାନ୍ତି।
1: ଆଜ୍ଞା,
0: ତ ସେଇ ହିସାବରେ ଖାନାଟା ଆପଣ ଭାବିପାରୁଥିବେ କେତେ ଭଲ ବନା ହଉଥିବ।
1: ନିଶ୍ଚିତ ଭାବରେ, କେବଳ ଯେ ଅର୍ଥ ରୋଜଗାର କରିବା ମାଧ୍ୟମ ବୋଲି ହୋଟେଲକୁ ନେଇନାହାନ୍ତି, ବରଂ ଅନ୍ୟର ସ୍ୱାସ୍ଥ୍ୟକୁ ବି ଆପଣ ଦୃଷ୍ଟିରେ ରଖୁଛନ୍ତି।
0: ଆଜ୍ଞା
1: ଆଜ୍ଞା ଆଜ୍ଞା,
0: ଆମର ହୋଟେଲଟା ଆଜ୍ଞା ଏକଦମ ପରିଷ୍କାର ସବୁବେଳେ, ଖାନାର ବି ଆପଣ ଦେଖିଲେ ଖାଇଲେ ଜାଣିପାରିବେ ନାହିଁ ତେଲ କମ୍ ମସଲା କମ୍।
1: ଆଜ୍ଞା,
0: ଗଲା ବର୍ଷ ଆଉ ଗୋଟେ ହୋଟେଲ ଖୋଲା ହେଲା,
1: ଆଜ୍ଞା,
0: ସେଟା ବି ଚାଲିଛି।
1: ତ ଆପଣ ଯେତେବେଳେ ଦିଟା ହୋଟେଲର କଥା ବୁଝୁଛନ୍ତି, ଆପଣଙ୍କୁ କିଛି ଅସୁବିଧା ହଉନି
0: ନା? ସେମିତି ଷ୍ଟାଫ ରଖା ହେଇଛି, ଆମର ବିଶ୍ୱାସଯୋଗ୍ୟ ଷ୍ଟାଫ ଅଛନ୍ତି।
1: ଆଜ୍ଞା,
0: ଆମର ଏଇ ପୁରୁଣା ହୋଟେଲରେ ଜଣେ ମୋର ମାମୁ ପୁଅ ଅଛନ୍ତି, ଆଉ ସେଠି ଜଣେ ଆଉ ଜଣେ ଭଉଣୀ ବସନ୍ତି, ସମ୍ଭାଳନ୍ତି, ବାକି ଷ୍ଟାଫ ଅଛନ୍ତି। ଆଉ କହନ୍ତି ନା, ଆପଣ ଯେତେ ଆଗକୁ ଯିବେ, ଯେତେ ଏକ୍ସପିରିଏନ୍ସ ହବ, ଯେତେ ଆଗକୁ ଯିବେ ସେତେ ଏକ୍ସପିରିଏନ୍ସ ରେ ଆପଣଙ୍କର କାମ ସହଜ ହେଇଯାଏ।
1: ଆଜ୍ଞା, ଧୀରେ ଧୀରେ ସବୁ ସହଜ ସହଜ ଲାଗେ,
0: ସମୁଦ୍ରଟା ବାଟରୁ ଲହଡି ବେଶୀ ଦିଶେ।
1: ଆଜ୍ଞା,
0: ଯେତେ ଭିତରକୁ ଭିତରକୁ ଯିବେ ପାଣିଟା ସେତେ ଶାନ୍ତ ହେଇଯିବ।
1: ଆଜ୍ଞା ଆଜ୍ଞା, ଦେଖନ୍ତୁ ଆପଣ ଚାକିରି କରିପାରିଥାନ୍ତେ, ତ ଆପଣ ଚାକିରି ନ କରିକି ବ୍ୟବସାୟ କରିବା ପାଇଁ କାହିଁକି ଇଚ୍ଛା କଲେ?
0: ଯୋଉ ଯୋଉ ଗଭର୍ଣ୍ଣମେଣ୍ଟ ଚାକିରି ସେଟା ତ କେବେ ଭାବିନି।
1: ଆଜ୍ଞା,
0: କିନ୍ତୁ ଜଷ୍ଟ ଯେତେବେଳେ ଗ୍ରାଜୁଏସନ କମ୍ପ୍ଲିଟ ପରେ,
1: ଆଜ୍ଞା,
0: ତାପରେ ଚାକିରି ତ କୁହାଯିବନି, ଏଟାକୁ ମାର୍କେଟ ଏକ୍ସପିରିଏନ୍ସ କୁହାଯିବ। ମୁଁ ଥିଲି ମେଡିସିନ ରିପ୍ରେଜେଣ୍ଟେଟିଭ ଥିଲି।
1: ଆଜ୍ଞା,
0: ତାପରେ ପରେ ମୁଁ 2008 ଆମେ ବିଜନେସ ରେ ମୁଁ ତାପରେ ପଶିଛି।
1: ଆଜ୍ଞା, ଦେଖନ୍ତୁ ଯେ ଅନେକ କହନ୍ତି କିଛି କାମଧନ୍ଦା ନାହିଁ, କଣ କରିବୁ କଣ ନାହିଁ, ଏମିତି ଭାବି ଭାବି ତାଙ୍କର ସମୟକୁ ସେମାନେ ଅପଚୟ କରିଦିଅନ୍ତି।
0: ମୁଁ କହିବି, ରିକ୍ସ ନ ନେଲେ ଆପଣ ଆଗକୁ ବଢିପାରିବେନି, ଆପଣଙ୍କୁ ରିକ୍ସ ନେବାକୁ ପଡିବ। ମାନେ କିଛି ନ କରିବେ ତ ଜାଣିବେ ଯେ କେମିତି, ଯେ କଣ ହେଲା କଣ ନାହିଁ।
1: ଆଜ୍ଞା,
0: ଆପଣ କରିବାକୁ ପଡିବ, ରିକ୍ସ ନେଲେ ଯାଇ ଆପଣ ଆଗକୁ ବଢିପାରିବେ। ଗୋଟେ ବିଜନେସ କୁ ଷ୍ଟେବୁଲ ହେବା ପାଇଁ ସମସ୍ତେ ଭାବନ୍ତି ମାସରେ ଲୋକ ହେଇଯିବେ, 2 ମାସରେ ହେଇଯିବେ, 1 ବର୍ଷରେ ହେଇଯିବେ, ନାହିଁ ତେବେନି ସାର୍। ମିନିମମ ଆପଣଙ୍କୁ 3 ବର୍ଷ ଆପଣଙ୍କୁ ୱେଟ କରିବାକୁ ପଡିବ, ଆପଣ ସେଥିରେ ଆପଣଙ୍କୁ ମନ ଧ୍ୟାନ ଦେଇକି ରହିବାକୁ ପଡିବ। ତାପରେ ଆପଣଙ୍କର ଅଟୋ ମୋଡ ରେ ଚାଲିବ, ତାପରେ ଗାଡି ସ୍ୱଚାଳିତ ହେଇଯିବ ଗାଡି।
1: ଆଜ୍ଞା ଆଜ୍ଞା, ଆପଣ କହିଲେ ଯେ ଧୀରେ ଧୀରେ ସବୁ ସ୍ୱଚାଳିତ ହେଇଯାଏ ବୋଲି, ଆମେ ଆଶା କରିବୁ ଆପଣଙ୍କର ଆଗାମୀକାଲି ଯାହା ବି ଆପଣ ବ୍ୟବସାୟ କରୁଛନ୍ତି ତାହା ସବୁ ସ୍ୱଚାଳିତ ହେଇଯାଉ, ଆପଣ ଆହୁରି ଆହୁରି ଉନ୍ନତି କରନ୍ତୁ, ଏହି କାମନା ଆମର। ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆପଣଙ୍କର ବ୍ୟବସାୟ ସମ୍ପର୍କରେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆଜ୍ଞା।

0: ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ରରେ ଆଜି ପାଇଁ ଏତିକି। ପୁଣି ଆସନ୍ତା ଥରକୁ ଆଉ କିଛି ନେଇ ଆଜି ପାଇଁ ରହୁଛୁ। ନମସ୍କାର।
1: ଶୁଣିଲେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18 ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ ଏବଂ

0: ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ୍ଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ଆବଣ୍ଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଉପସ୍ଥିତ ରହି ମହାନଦୀ ଜଳ ବିବାଦର ତୁରନ୍ତ ସମାଧାନ ଉପରେ ଆପୋଷ ଆଲୋଚନା କରିଛନ୍ତି। ଆସନ୍ତା ନଭେମ୍ବର ମାସ ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
1: ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ କିଭଳି ଭାବରେ ମହାନଦୀ ଜଳ ସମସ୍ୟାର ସମାଧାନ ଏକ ସ୍ଥାୟୀ ସମାଧାନ ମାଧ୍ୟମରେ ତାର ସମାଧାନ କେମିତି କରାଯାଇପାରିବ, ସେଥିପାଇଁ ଏ ବାବଦରେ ଆଜି ଆରମ୍ଭ ହୋଇଛି। ନିଶ୍ଚିତ ଭାବରେ ଏ 3 ମାସ ଭିତରେ ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଯେଉଁ ମହାନଦୀ ଜଳ ଉପରେ, ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ, ତାର ସୁରକ୍ଷା ଉପରେ ଯେଉଁ ସମସ୍ୟା ଗୁଡ଼ିକ ଅଛି ତାକୁ ସମାଧାନ କରାଯିବ ଏବଂ ନିଶ୍ଚିତ ଭାବରେ ମୁଁ ବି ଆଶା ବ୍ୟକ୍ତ କରିବି ଯେ ଆସନ୍ତା ଦୀପାବଳି ଅଛି ସେତେବେଳକୁ ନିଶ୍ଚିତ ଭାବରେ ସମସ୍ୟାର ସମାଧାନ ହୋଇଯିବ।
0: ବୈଠକରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ବିବାଦ ସମାଧାନ ଉପରେ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲରେ ଜଳ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପଶ୍ଚିମ ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର 18ଟି ଜିଲ୍ଲାର 95ଟି ବ୍ଲକର 472ଟି ପଞ୍ଚାୟତର 1301ଟି ଗ୍ରାମର 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ସେହିଭଳି 14ଟି ସହରାଞ୍ଚଳର 176ଟି ୱାର୍ଡ ପ୍ରଭାବିତ ହୋଇଥିବା ଆକଳନରୁ ଜଣାପଡ଼ିଛି। 1,76,000 ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ଯୋଗୁଁ 16,150 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ମୁଣ୍ଡଳୀ ବ୍ୟାରେଜ୍ରେ 10ଟି ଗେଟ୍ ଦେଇ ବର୍ତ୍ତମାନ 8,28,000 କ୍ୟୁସେକ୍ ଜଳ ପ୍ରଭାବିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା 9.5 ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିବା ନେଇ ଶ୍ରୀ ରାଉତ କହିଛନ୍ତି। ଏହାର ପ୍ରଭାବରେ କନ୍ଦଳ, କୁଶଭଦ୍ରା, ଭାର୍ଗବୀ ଓ ଦୟାନଦୀରେ ଜଳସ୍ତର ବୃଦ୍ଧି ପାଇବ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 621.35 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,08,257 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2ଟି ଗେଟ୍ ଦେଇ 65,233 ଘନଫୁଟ ଜଳ ନିଷ୍କାସିତ ହେଉଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଜଳବନ୍ଦୀ ଓ ପ୍ରଭାବିତ ଅଞ୍ଚଳରୁ ଜନସାଧାରଣ ଓ ଗୋସମ୍ପଦକୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ରସ୍ତରରେ ରହି ପରିସ୍ଥିତିର ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟେକ ତଦାରଖ କରୁଥିବା ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟାଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ପୂଜାରୀ ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ସହାୟକ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ବନ୍ୟା ସ୍ଥିତି ଆକଳନ କରିଛନ୍ତି। ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାପାଳ ଏବଂ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହିତ କ୍ଷୟକ୍ଷତିର ଆକଳନ କରି ତ୍ୱରିତ ରିପୋର୍ଟ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଉତ୍ତର ଓଡ଼ିଶା ଓ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ମୁକାବିଲା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ସ୍ଥିତି ଉପରେ 24 ଘଣ୍ଟିଆ ନଜର ରଖାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ

0: ଅଫିସରମାନଙ୍କୁ 24 ଘଣ୍ଟିଆ ସତର୍କ ରହିବା ଲାଗି କୁହାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଓ ଶାଳନ୍ଦୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଧାମନଗର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ବିପନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ କୁଲେର ବାହାଲି ଓ ଲସ୍ତଲା ଗ୍ରାମକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହିତ ବିପନ୍ନ ଲୋକଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ତେଲ ନଦୀ କୂଳରେ ଅବସ୍ଥିତ ବେଲିଖଣ୍ଡି ଶିବ ମନ୍ଦିରରେ ଫସି ରହିଥିବା 10 ଜଣ ଶ୍ରଦ୍ଧାଳୁଙ୍କୁ ଏନ୍ଡିଆର୍ଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ଗୃହୀତ ହୋଇଛି। ଲୋକସଭାରେ ଏହି ବିଧେୟକ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମ୍ମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବିଧେୟକରେ ବ୍ୟବସ୍ଥା କରାଯାଇଛି। ଏଥିରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଜରିମାନା କିମ୍ବା ଉଭୟଦଣ୍ଡର ପ୍ରାବଧାନ ରହିଛି। ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର 2014-15 ଆର୍ଥିକ ବର୍ଷରୁ ବର୍ତ୍ତମାନ ସୁଦ୍ଧା 318 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶେଖାବତ କହିଛନ୍ତି, ସ୍ୱଦେଶ ଦର୍ଶନ ଯୋଜନା ଏବଂ ପ୍ରସାଦ ଆଦି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ପୁରୀ ଶ୍ରୀମନ୍ଦିର ରାମଚଣ୍ଡୀ ଦେମୁଳିଠାରେ ପ୍ରାଚୀ ନଦୀତଟ ବିକାଶ ନିମନ୍ତେ ପ୍ରସାଦ ଯୋଜନାରେ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିଭଳି ହୀରାକୁଦ ଓ ସାତକୋଶିଆର ବିକାଶ ପାଇଁ 131 କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ପୌରପାଳିକା 11 ନମ୍ବର ୱାର୍ଡ ଭାଲୁଗୁଡ଼ାସ୍ଥିତ ବାବା ନାଗେଶ୍ୱର ମନ୍ଦିରରେ 3 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରାଚୀରର ଶିଳାନ୍ୟାସ କରିଛନ୍ତି। ଦେବଗଡ଼ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ର ସଂଶୋଧନ ଅନୁଯାୟୀ ପ୍ରି ସେଟଲମେଣ୍ଟ ଦଲିଲ ଅଧୀନରେ ବିଭିନ୍ନ ମାମଲାର ଶୁଣାଣି କରାଯାଇ 30 ଜଣ ଆବେଦନକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ତ୍ୱାବଧାନରେ ଲମତାପୁଟ ବ୍ଲକର ମିଶନ ଶକ୍ତି ଗୃହରେ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ଥଇଥାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ 80ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ତଥା ରଙ୍ଗେଇଲୁଣ୍ଡା ବ୍ଲକର ଲୁହାଝର ପଞ୍ଚାୟତରେ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଶୋର ନ୍ୟାୟ ଆଇନ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ପୋଷ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶତାଧିକ କର୍ମଚାରୀ, ରେଳ ସୁରକ୍ଷା ବଳ ଓ ରେଳ ପୁଲିସ୍ ସହଯୋଗ ଏକ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ୍ୟ ସ୍ତରରେ ସଚେତନତା ସୃଷ୍ଟି, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମହାନଦୀ ଜଳ ବିବାଦର ସମାଧାନ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ଓଡ଼ିଶାର ଚାଷୀଙ୍କ ଭବିଷ୍ୟତ ଓ ଜଳସମ୍ପଦକୁ ପ୍ରାଥମିକତା ଦେଇ ପକ୍ଷ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ଦ୍ୱାରା 18ଟି ଜିଲ୍ଲା ପ୍ରଭାବିତ, ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସଂସଦରେ ଗୃହୀତ ହେଲା ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ଏବଂ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ 318 କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଚଳିତ ମୌସୁମୀ ଋତୁରେ ଦେଶର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି। ପାହାଡ଼ିଆ ଅଞ୍ଚଳ

0: ରାତରେ ବାଦଲ ଫଟା ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି ସହ ଏବଂ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳଗୁଡ଼ିକରେ ଏଥର ଆଶାତୀତ ବର୍ଷା ଅନୁଭୂତ ହେଲାଣି, ଫଳରେ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି କରୁଛି। ପ୍ରକୃତିର ତାଣ୍ଡବ ଆସାମ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି। ଆସାମର ବନ୍ୟା ପରିସ୍ଥିତି ସବୁଠାରୁ ଗୁରୁତର ରହିଛି। ଚରାଇଦେଓ, ଶିବସାଗର, ଜୋରହାଟ, ଗୋଲାଘାଟ, ଲକ୍ଷିମପୁର ଏବଂ ଧେମାଜୀ ଆଦି 12ଟିରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। 800ରୁ ଅଧିକ ଗାଁ ଜଳବନ୍ଦୀ ହେବା ସହ 7 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାଜନିତ ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରତି ମିଳିଛି। ଇତିମଧ୍ୟରେ ଏକ 6 ଜଣିଆ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ଗତକାଲି ଏହି କେନ୍ଦ୍ରୀୟ କମିଟି ଦିସପୁରଠାରେ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗ, କେନ୍ଦ୍ରୀୟ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେଇ ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ନେଇ କମିଟିକୁ ଅବଗତ କରାଇଛନ୍ତି। ସାମ୍ପ୍ରତିକ ବନ୍ୟାର କାରଣ, ଏହାର ପ୍ରଭାବ, ରିଲିଫ୍ ଯୋଗାଣ ଏବଂ ପୁନର୍ବାସ ପଦକ୍ଷେପ ଉପରେ ମଧ୍ୟ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା କରିଛନ୍ତି। କମିଟି ଦେଇଥିବା ସୂଚନା ଅନୁଯାୟୀ ଆସାମରେ ବନ୍ୟା ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ଚରାଇଦେଓ ଓ ଶିବସାଗର ଭଳି ଜିଲ୍ଲାଗୁଡ଼ିକ ସାଧାରଣତଃ ବନ୍ୟାପ୍ରବଣ ହୋଇନଥିବା ବେଳେ ଗତ 19 ତାରିଖରେ ନାଗାଲାଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି 2ଟିଯାକ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି କମିଟି କହିଛି। ଆସାମରେ କ୍ଷୟକ୍ଷତି ଆକଳନ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ କମିଟିକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସାମର ବିଭିନ୍ନ ଅଞ୍ଚଳରେ ଆଗାମୀ 3-4 ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦେଶର ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରରେ ମଧ୍ୟ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରଖାଯାଇ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ସେହିଭଳି ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ବନ୍ୟା ଯୋଗୁଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାଜନିତ ବନ୍ୟା ଦ୍ୱାରା 5ଟି ଜିଲ୍ଲାର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। 1,65,000ରୁ ଅଧିକ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ର ସ୍ତରରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ନିରବଚ୍ଛିନ୍ନ ତଦାରଖ କରୁଛନ୍ତି। ନଦୀ ଓ ବନ୍ୟା ନିୟନ୍ତ୍ରଣ ଭିଭିଭୂମିର ତଦାରଖ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ଭେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କେତେକ ପ୍ରଭାବିତ ଜିଲ୍ଲାରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା 3 ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ କ୍ଷତିପୂରଣ ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ରୂପକୁ ଦର୍ଶାଉଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ଏଭଳି ଆହ୍ୱାନଜନିତ ପରିସ୍ଥିତିର ମୁକାବିଲା ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତି ଜରୁରୀ। ତେବେ ପ୍ରଶାସନ ଓ ନାଗରିକ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କଲେ ସଙ୍କଟର ସଫଳ ମୁକାବିଲା ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ସଂସଦନ ଆଜି ପାରିଥିଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026। ଦିଆଲିତକ ମହାନଦୀ ଜଲ ବିବାଦର ସମାଧାନ ହେବାର ଆଶ କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ନ ଛତିଶଗଡ଼ ଆଉ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ହେଲା ବୈଠକ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି 2014-15 ମସିହାନୁ ଏପତକ 318 କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର, ସୂଚନା ଦେଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ଆହୁର ରାଜ୍ୟ ବୈଡ୍ ସ୍ଥିତିରେ ଆକାଶମାର୍ଗନୁ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ତିନି ଦିନ ଭିତରେ ନୁକସାନର ରିପୋର୍ଟ ଦେବାରକେ ଜିଲ୍ଲାପାଳମାନଙ୍କୁ ଦେଲେ ନିର୍ଦ୍ଦେଶ। ସଂସଦନ ଆଜି ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971 ଆହୁରି ସଂଶୋଧନ କରିବାର ଲାଗି ଇ ବିଲ୍ ଆଗତ କରିଥିଲେ। ଇ ବିଲ୍ ଅନୁସାରେ ଜାତୀୟ ଗୀତ ଜନଗଣମନ ବାଗିର ବନ୍ଦେ ମାତରମ୍ କେ ବିଲ୍ ସମାନ ଆଇନଗତ ସୁରକ୍ଷା ମିଳିବା। ନିରାଦର କଲେ 3 ବର୍ଷ ତକ ଜେଲ୍, ନାହିଁ ତ ଜରିମାନା, ନାହେଲେ 2 ଦଣ୍ଡର ବ୍ୟବସ୍ଥା ରହିଛି। ଏଇଟା ଦେଶର ସାଂସ୍କୃତିକ ଐତିହ୍ୟ ଆଉ ସଂଗ୍ରାମର ପ୍ରତୀକାୟ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଇ ବିଲ୍ ଜରିଏ ଏକତା, ସମ୍ମାନ ଆଉ ଦେଶର ସ୍ୱାଧୀନତା ସଂଗ୍ରାମର ଅମର ଐତିହ୍ୟକେ ଆହୁରି ବରକସ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି। ବିଲ୍ ପାସ୍ ହେବା ଋତୁରୁ ଲୋକସଭାକେ ଆଇବା କାଲି ସକାଳର 11 ବଜେ ତକ ମୁଲତବୀ ରଖାଯାଇଛି। ରାଜ୍ୟସଭାନ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଜାରି ରହିଛି। କାର୍ମିକ, ସାଧାରଣ ଅଭିଯୋଗ ଆଉ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଇ ବିଲ୍ ଆଗତ କରିକିରି କହିଛନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାତି ଦୋଷୀମାନଙ୍କ ବିରୁଦ୍ଧେ ଶୂନ୍ୟ ସହନଶୀଳତା ଅପଣାଯିବା। ଇ ବିଲ୍କେ କାର୍ଯ୍ୟକାରୀ କରାଯିବା ଲାଗି ଶ୍ରୀ ସିଂ ସବୁ ଦଳର ସହଯୋଗ କାମନା କରିଛନ୍। ଆଇନକେ ଅତ୍କା କୋଠର କରବାର ଆଉ ଜଲ୍ଦି ନ୍ୟାୟକେ ସୁନିଶ୍ଚିତ କରବାର ଲାଗି ସରକାରଙ୍କ ପ୍ରତିବଦ୍ଧତା ବାବଦେ ସେ କହିଛନ୍। ସକାଳ ବେଳା 11 ବଜେ ଅଧିବେଶନ ମୂଲ ହେବା ଋତୁରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ମୂଲ କରିକି ଇ ବିଲ୍ ଆଗତ ନେଇକରି ମନ୍ତ୍ରୀ ଡକ୍ଟର ସିଂଙ୍କନୁ ମିଳିଥିବା ନୋଟିସ୍କେ ଗ୍ରହଣ କରିଥିଲେ। ସଦସ୍ୟଙ୍କୁ ବିଲ୍ର କପି ବାଣ୍ଟିଥିଲେ। ଇ ବିଲ୍ ଲୋକସଭାନ ଗଲାକାଲି ପାରିତ ହୋଇଥିଲା। ଆଇବା ଦିଆଲିତକ ମହାନଦୀ ଜଲ ବିବାଦର ସମାଧାନ ହେବାର ଆଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ମହାନଦୀ ଜଲ ବିବାଦକେ ନେଇକରି ନୂଆଦିଲ୍ଲୀନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାତି ଓଡ଼ିଶା ଆଉ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଜି ହୋଇଥିବାର ବୈଠକ ଉତ୍ତରୁ ଗଣମାଧ୍ୟମକେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶାର ଅଧିକାର, ଚାଷୀମାନଙ୍କର ଭବିଷ୍ୟତ ଆଉ ରାଜ୍ୟର ଜଳସମ୍ପଦ ଭବିଷ୍ୟତକେ ପ୍ରାଥମିକତା ଦିଆଯାଇଛି। ଦୁଇ ରାଜ୍ୟ ସହଯୋଗ ଜରିଏ ଗୋଟିଏ ସ୍ଥାୟୀ ଆଉ ସନ୍ତୋଷଜନକ ସମାଧାନ ବାହାର କରବାରକେ ପ୍ରତିଶ୍ରୁତିବଦ୍ଧ ଆନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଏହି ବୈଠକରେ ଓଡ଼ିଶାର ଯେଉଁ ଅଧିକାର ଅଛି, ଚାଷୀକୁଳଙ୍କର ଭବିଷ୍ୟତ, ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନା ଏଥିରେ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଏବଂ ସୌହାର୍ଦ୍ଦ୍ୟ ବାତାବରଣ ଭିତରେ ଏକ ସ୍ଥାୟୀ ସମାଧାନ କେନ୍ଦ୍ର ଜଳଶକ୍ତି ବିଭାଗ ଦ୍ୱାରା ଆଗାମୀ 3 ମାସ ପର୍ଯ୍ୟନ୍ତ ଏହି ଆଲୋଚନା ଜାରି ରହିବ ଏବଂ ସମ୍ଭବତଃ ମୁଁ ଆଶା ବ୍ୟକ୍ତ ମଧ୍ୟ କରିବି ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ମହାନଦୀ ଜଳ ବଣ୍ଟନ ଉପରେ, ତାର ପରିଚାଳନା ଉପରେ ଯେଉଁ ସମସ୍ୟାଗୁଡ଼ିକ ଅଛି ତାକୁ ସମାଧାନ କରାଯିବ।
0: ଇନ ଜଣାଇ ଦିଆଯାଇପାରେ ଯେ ଗଲା 23 ତାରିଖ ହୋଇଥିବା ଶୁଣାଣି ଟ୍ରିବ୍ୟୁନାଲ କେନ୍ଦ୍ରୀୟ

0: ଜଳ ଆୟୋଗ ଆଉ ଜଳଶକ୍ତି ମନ୍ତ୍ରଣାଳୟର ମଧ୍ୟସ୍ଥତା ଥି ବୈଠକ କରିକି ମହାନଦୀ ସମସ୍ୟାର ସମାଧାନ ସୂତ୍ର ବାହାର କରବାର୍କେ ଦୁଇ ରାଜ୍ୟକେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ସରକାର 2014-15 ମସିହାନୁ ଏବତକ 318 କୋଟି ନୁ ଅଧିକା ଟଙ୍କା ଯୋଗାଇ ଦେଇଛନ୍ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କହିଛନ୍। ରାଜ୍ୟସଭାନ ଇ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍, କେନ୍ଦ୍ର ସରକାର ସ୍ୱଦେଶ ଦର୍ଶନ ଯୋଜନା ଜରିଏ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସାହାଯ୍ୟ ଯୋଗାଇ ଦେସନ୍। 2016-17 ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଲ, ସାତପଡ଼ା ଆଉ ତାମ୍ପରାକେ ନେଇକରି ଉପକୂଳ ସର୍କିଟ୍ ବିକାଶ ଲାଗି 70,82,00,000 ଟଙ୍କା ମଞ୍ଜୁର କରାଯାଇଛି। ସେନ୍ତା ରାଜ୍ୟମାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ପୁଞ୍ଜିନିବେଶ ସାହାସ୍ତି ହୀରାକୁଦର ବିକାଶ ଲାଗି 2024-25 ଆର୍ଥିକ ବର୍ଷରେ 90,90,00,000 ଟଙ୍କା ମଞ୍ଜୁର କରାଯାଇଛି। ଏବତକ ଇ ଦୁଇଟା ପ୍ରକଳ୍ପ ଲାଗି 131 କୋଟିରୁ ଅଧିକା ଟଙ୍କା ଦିଆଯିବାର ସହିତ ବିକାଶ କାମ ଜାରି ରହିଛି। ଇତାର ଆଗନୁ 2014-15 ଆର୍ଥିକ ବର୍ଷରେ ପୁରୀ ଶ୍ରୀଜଗନ୍ନାଥ ଧାମ, ରାମଚଣ୍ଡୀ, ଦେମୁଳିଠାରେ ପ୍ରାଚୀ ନଦୀ ଖଣ୍ଡି ବିକାଶ ଲାଗି ପ୍ରସାଦ ଯୋଜନା ଜରିଏ 50 କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଥିବାର ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବଙ୍ଗୋପସାଗରନ ହୋଇଥିବାର ଗଭୀର ଅବପାତ ଏହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ପଶ୍ଚିମ ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ ତରଫ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ହାରାହାରି 58.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାୟତ ବର୍ଷା ଉତ୍ତରୁ ଦେଖାଦେଇଥିବାର ବୟଡ଼ ସ୍ଥିତି ଲାଗି ରାଜ୍ୟର 5 ଜିଲ୍ଲାର 6,00,000 ଲୋକ ପ୍ରଭାବିତ ହୋଇଛନ୍। 1,65,000 ଲୋକଙ୍କୁ ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍।
1: 6,00,000 ଲୋକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ଭିତରୁ 1,65,000 ଲୋକ ସ୍ଥାନାନ୍ତରିତ ହୋଇଛନ୍ତି, ଯେଉଁମାନେ ସବୁ ରିଲିଫ ସେଣ୍ଟରରେ ଅଛନ୍ତି। 464 ରିଲିଫ କ୍ୟାମ୍ପ କାର୍ଯ୍ୟକ୍ଷମ ଅଛି, ଯେଉଁଠି ରନ୍ଧା ଖାଦ୍ୟ, ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଛି ଏବଂ ମହିଳା ବୟସ୍କ ଲୋକମାନଙ୍କର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯେଉଁମାନେ ରିଲିଫ ସେଣ୍ଟରକୁ ଆସିନାହାନ୍ତି କିନ୍ତୁ ପ୍ରଭାବିତ ଅଞ୍ଚଳରେ ଅଛନ୍ତି, ପାଣିଘେର ଭିତରେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ଡ୍ରାଏ ରାସନର ବ୍ୟବସ୍ଥା କରାହୋଇଛି। ଆପଣମାନେ ସମସ୍ତେ ରିଲିଫ ସେଣ୍ଟରକୁ ପଳାଇ ଆସନ୍ତୁ ଏବଂ ମୁଖ୍ୟତଃ ବୟସ୍କ ଲୋକ, ମହିଳା ଏବଂ ଛୁଆମାନଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତରିତ କରାନ୍ତୁ।
0: ମନ୍ତ୍ରୀ ଶ୍ରୀ ପୂଜାରୀ ଆଜ ଆକାଶମାର୍ଗନୁ ବୟଡ଼ ପ୍ରଭାବିତ ଇଲାକା ପରିଦର୍ଶନ କରିଛନ୍। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ 3 ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିଲା ଉତ୍ତରୁ ତୁର୍ତ୍ତି କ୍ଷତିପୂରଣ ଦିଆଯିବା ବୋଲି ରାଜସ୍ୱ ବିଭାଗ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ମହାନଦୀନ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍। ମୁଣ୍ଡୁଲି ବେରେଜର 10 ଗେଟ୍ ଦେଇକରି ଏହାଦେ 8,28,000 କ୍ୟୁସେକ୍ ପାଣି ଯାଉଥିବା ବେଳେ ବେଲବୁଡ଼ା ତକ 9,30,000 କ୍ୟୁସେକ୍ ପାଣି ଛଡ଼ାଯିବା, ମହାନଦୀର ଶାଖା ନଦୀମାନଙ୍କେ ବନ୍ୟା ଆସ୍ବା ବୋଲି ଶ୍ରୀ ରାଉତ କହିଛନ୍। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 621.35 ଫୁଟ ରହିଥିଲା। ଇସମିଆତି 2 ଗେଟ୍ ଦେଇକରି ଫି ସେକେଣ୍ଡ 65,233 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 308,257 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବିରିଘାଟର ଗଦାପଦର ଗାଁ ଜଳବନ୍ଦୀ ଥିବାର 7 ଜଣ ଶ୍ରମିକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରଭାବିତ ଇଲାକା ବୁଲିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଗନ୍ଧରଲା ଅଞ୍ଚଳ ବୟଡ଼ ପାଇଁଥି ଫସିଥିବାର 13 ଜଣଙ୍କୁ ଅଗ୍ନିଶମ ବିଭାଗ ଅଧିକାରୀମାନେ ଉଦ୍ଧାର କରିଛନ୍। କଳାହାଣ୍ଡି ଜିଲ୍ଲାନ ତେଲ ନଦୀର ଜଳସ୍ତର ବଢ଼ବାରୁ ତାର ଖଣି ନଥିବାର ବେଲଖଣ୍ଡି ଶିବମନ୍ଦିର ପୂଜାରୀଙ୍କ ସହିତ 10 ଜଣ ଭକ୍ତ ଫସିକରି ରହିଥିଲେ। ସୂଚନା ପାଇକରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଉ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏନ୍ଡିଆର୍ଏଫ୍ ପହଞ୍ଚିକରି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଯୁକ୍ତ 2 ପାଠ୍ୟକ୍ରମଟି ସ୍ପଟ୍ ନାଁ ଲେଖା ଆଜି ସକାଳର 11 ବଜେନୁ ମିଳିଛି। ଆଇବା ମାସ 2 ରାତି 11:45 ଭିତରେ ଛାତ୍ରଛାତ୍ରୀମାନେ ସ୍ପଟ୍ ନାଁ ଲେଖା ଲାଗି ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 6 ଦିନ ସ୍ପଟ୍ ନାଁ ଲେଖା ଲାଗି ତାଲିକା ବାହାରବା। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଡିଏଲ୍ଏସ୍ଏ ତରଫ ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରର ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି କିଶୋର ନ୍ୟାୟ ଆଇନ, ଛୁଆମାନଙ୍କର ମାହାଲିଆ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ପୋଷ ଆଇନ, ଅନୁସୂଚିତ ଜାତି ଆଉ ଜନଜାତି ଆଇନ, ସମାଧାନ ସମାରୋହ 2036 ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତା ଆଉ ଜିଲ୍ଲା ମୁଖ୍ୟ

ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିକାଶ ଭବନ ସମ୍ମିଳନୀ କକ୍ଷନ କୁଷ୍ଠରୋଗ ଚିହ୍ନଟ ଅଭିଯାନ ବାବଦ ଗୋଟିଏ ବୈଠକ ହୋଇଯାଇଛି। ବୈଠକରେ ଜିଲ୍ଲା ନ କୁଷ୍ଠରୋଗ ଚିହ୍ନଟ ଆଉ ନିରାକରଣ ସତର୍କତା ଆଉ ସଚେତନତା ବଢ଼ାବା ରୂପରେ ଆଲୋଚନା କରାଯାଇଥିଲା। ଆଜି ବିଶ୍ୱ ମିତ୍ରତା ଦିବସ। ସମାଜର ମିତ୍ରତା ଜରିଏ ଶାନ୍ତିର ସଂସ୍କୃତିକେ ବଢ଼ାବାର ଲାଗି 1958 ମସିହାନୁ ଜୁଲାଇ 30 ତାରିଖଟି ଫାରାଗୁଏଠାରେ ଇ ଦିବସ ପାଳନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ତାର ଉତ୍ତରୁ ମିଳିତ ଜାତିସଂଘର ସାଧାରଣ ପରିଷଦ 2011 ମସିହାନ ଇ ଦିବସକେ ସ୍ୱୀକୃତି କରାଯାଇଥିଲା। ଦେଶ ସଂସ୍କୃତି ଜନସାଧାରଣ ଆଉ ବ୍ୟକ୍ତିବିଶେଷମାନଙ୍କର ଭିତରେ ବନ୍ଧୁତାର ଶାନ୍ତି ପ୍ରୟାସକେ ପ୍ରେରଣା ଆଉ ସମ୍ପ୍ରଦାୟ ଭିତରେ ସେତୁ ହିସାବେ ତିଆରି କରବାର ଇ ଦିବସ ପାଳନର ମୂଲ ଉଦ୍ଦେଶ୍ୟ। ମିଳିତ ଜାତିସଂଘ ସରକାର ଅନ୍ତର୍ଜାତୀୟ ସଂଗଠନ ଆଉ ନାଗରିକ ସମାଜ ତରଫୁ ଆଜିର ଦିନେ ଭିନ୍ ଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସଂସଦନ ଆଜ ପାରିଥିଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଲ୍ 2026। ଦିଆଲିତକ ମହାନଦୀ ଜଲ ବିବାଦର ସମାଧାନ ହେବାର ଆଶ କରାଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀର ଛତିଶଗଡ଼ ଆଉ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ହେଲା ବୈଠକ। ଓଡ଼ିଶା ପର୍ଯ୍ୟଟନର ବିକାଶ ଲାଗି 2014-15 ମସିହାନୁ ଏପତକ 318 କୋଟିନୁ ଏତକା ଟଙ୍କା ଯୋଗାଇ ଦେଇଛନ୍ କେନ୍ଦ୍ର ସରକାର, ସୂଚନା ଦେଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ। ଆହୁରି ରାଜ୍ୟ ବୈଡ୍ ସ୍ଥିତିର ଆକାଶ ମାର୍ଗନୁ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରେଲିଗୁରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର ତିନୋଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ।

ଅନୁମତିର ଆବଶ୍ୟକତା ପଡ଼ିବ ବୋଲି ଇନ୍ସ୍ପେସ୍ କହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ, ପରାମର୍ଶବଳୀ ଏବଂ ପ୍ରକ୍ରିୟା ଆଧାରରେ ଏଣିକି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହି ନିର୍ଦ୍ଦେଶାବଳୀ ଗତକାଲି ପ୍ରକାଶ ପାଇଛି। ମହାକାଶକୁ ପୁନଃ ପ୍ରକ୍ଷେପଣ କ୍ଷେତ୍ରରେ 6 ମାସ ପୂର୍ବରୁ ଅନୁମୋଦନ ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଏବଂ ଯାତ୍ରାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟ ନେଇ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି, ଏ କ୍ଷେତ୍ରର ଅଂଶୀଦାରଙ୍କ ସହ ପରାମର୍ଶ କରି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ଟର୍ବାଇନ୍ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଥିଲା। ତେବେ ଏଭଳି ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ସରକାର 10,000 କୋଟିରୁ ଅଧିକ ଟଙ୍କାର ବଜେଟ୍ ପାଣ୍ଠି ସହାୟତା ଘୋଷଣା କରିଥିଲେ। ଇନ୍ଧନ ମୂଲ୍ୟ ସ୍ଥିରୀକରଣ ପାଣ୍ଠି ଯୋଜନାକୁ ମଧ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିବା ଶ୍ରୀ ନାଇଡୁ କହିଛନ୍ତି। ମୂଲ୍ୟବୃଦ୍ଧି ଜନିତ ପରିସ୍ଥିତିରେ ଘରୋଇ ବିମାନ କମ୍ପାନୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ନାଇଡୁ ଗୃହରେ ସୂଚନା ଦେଇଛନ୍ତି। ଭାରତର 3ଟିଯାକ ପ୍ରତିରକ୍ଷା ସେବାର 9 ଜଣ ମହିଳା ଅଧିକାରୀଙ୍କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ମାନିତ କରିଛନ୍ତି। ପ୍ରଥମଥର ପାଇଁ ଏହି ମହିଳା ଅଧିକାରୀ ନୌସେବା ଅଭିଯାନ ଅଧୀନରେ ସମୁଦ୍ର ପ୍ରଦକ୍ଷିଣକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସେନାର ଜାହାଜ ତ୍ରିବେଣୀରେ 314 ଦିନର ଯାତ୍ରା ସମାପ୍ତ କରି ସେମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀରେ ସେମାନଙ୍କ ସହ ମତବିନିମୟ ବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, 4ଟି ମହାସାଗରର ପ୍ରାୟ 25,500 ନଟିକାଲ୍ ମାଇଲ୍ ଏହି ମହିଳା ଅଧିକାରୀମାନେ ପ୍ରଦକ୍ଷିଣ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଜୋର୍ଡାନ୍ କହିଛି ଲଗାତାର ଦ୍ୱିତୀୟ ଦିନ ପାଇଁ 5ଟି ଇରାନୀ କ୍ଷେପଣାସ୍ତ୍ରକୁ ତା'ର ସୁରକ୍ଷା ବାହିନୀ ପ୍ରତିହତ କରିଛି। ଇରାନ୍ ପକ୍ଷରୁ କୁଏତରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ସେଠାକାର କର୍ତ୍ତୃପକ୍ଷ କହିଛନ୍ତି, ଏହି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚୀନ୍ର ଏକ କମ୍ପାନୀର ଅଟ୍ଟାଳିକାରେ ବ୍ୟାପକ କ୍ଷତି ହୋଇଛି। ଚଳିତ ସପ୍ତାହ ଆରମ୍ଭରେ ଡ୍ରୋନ୍ ଆକ୍ରମଣରେ ଇଜିପ୍ଟର ଏକ ବନ୍ଦରରେ ଥିବା ଜାହାଜରେ ନିଆଁ ଲାଗିଯାଇଥିଲା। ଇରାନ୍ ଉପରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଇରାନ୍ ପକ୍ଷରୁ ଆମେରିକାର ସାମରିକ ଘାଟିକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ କରାଯାଉଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଖେଳରେ 3 ଜଣ ଭାରତୀୟ କ୍ରୀଡ଼ାବିତ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନେ ହେଲେ ନିରଜ ଚୋପ୍ରା, ରୋହିତ ଯାଦବ ଏବଂ ଜସବୀର ସିଂ। ପୂର୍ବରୁ ଭାରତର ପାରା କ୍ରୀଡ଼ାବିତ୍ ପୁରୁଷ 100 ମିଟର T47 ଫାଇନାଲ୍ରେ ପଦକ ହାସଲ କରି ଇତିହାସ ରଚିଛନ୍ତି। ଦିଲୀପ ମାହାତୁ ଗାଭିତ୍ ସ୍ୱର୍ଣ୍ଣ ଏବଂ ମହମ୍ମଦ ବାସିଲ୍ ମୁସିଙ୍ଗାନା କାଥ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଭାରତ ଏପର୍ଯ୍ୟନ୍ତ 15ଟି ପଦକ ହାସଲ କରିଛି, ସେଥିରେ 3ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଭାରତର ବରିଷ୍ଠ କ୍ରିକେଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ ଆନ୍ତର୍ଜାତିକ କ୍ରିକେଟ୍ରେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାହାଣେ କହିଛନ୍ତି, ଆନ୍ତର୍ଜାତିକ କ୍ରିକେଟ୍ ଏବଂ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। 2023 ମସିହାରେ ଶ୍ରୀ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତିମ ଟେଷ୍ଟ ଏବଂ 2018ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। 2013 ମସିହାରେ କ୍ରିକେଟ୍ କ୍ୟାରିୟର୍ର ଆରମ୍ଭ କରିଥିବା ଶ୍ରୀ ରାହାଣେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସଂସଦର ଅନୁମୋଦନ ଲାଭ କଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ। ବିହାର, ଗୁଜରାଟ ଓ ମଧ୍ୟପ୍ରଦେଶର 3ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶେଷ ହେଲା ମତଗ୍ରହଣ। ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କଲା ଇନ୍ସ୍ପେସ୍। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋରେ ଫାଇନାଲ୍ରେ ପହଞ୍ଚିଲେ 3ଜଣ ଭାରତୀୟ ଖେଳାଳି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଲୋକଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଲଗାଣ ବର୍ଷା ଫଳରେ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବାହିତ ଜୁଆରିଆ ନଦୀଗୁଡ଼ିକରେ ବର୍ଷାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି ଜିଲ୍ଲାର ଏରସମା ଅଞ୍ଚଳରେ ପ୍ରବାହିତ ବାଲିଆମରା ଓ ମାହାଙ୍ଗା ନଦୀରେ ଉଦ୍ବୃତ୍ତ ବର୍ଷାଜଳ ନଦୀ ପାର୍ଶ୍ୱବର୍ତ୍ତୀ ଚାଷଜମି ପାଇଁ ବିପଦ ଆଶଙ୍କା ସୃଷ୍ଟି କରିଛି। ନଦୀରେ କିଛି ଲୋକ ବେଆଇନ ଭାବେ ବାଉଁଶ ତଳେଇ ଓ ଚାଞ୍ଚେରା ମାଧ୍ୟମରେ ଆଡ଼ ନିର୍ମାଣ କରି ମାଛ ଧରିବା ସହ ନଦୀ ଜଳପଥ ଅବରୋଧ କରିଛନ୍ତି, ଯାହାଫଳରେ ଖରିଫ୍ ଚାଷ ଉଜୁଡ଼ିଯିବାର ଆଶଙ୍କା ଦେଖାଦେଇଛି। ନଦୀରୁ ବେଆଇନ ବଡ଼ ବାଘେରି ଉଚ୍ଛେଦ ନ ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହେବ। ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ନଦୀରୁ ବେଆଇନ ଜଳ ଅବରୋଧ ହଟାଇବା ନିମନ୍ତେ ସାମାଜିକ ଅନୁଷ୍ଠାନ ଆଖିର ସଭାପତି ଅରୁଣ ପରିଡ଼ା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
1: ଯେଉଁ ଲଗାଣ ବର୍ଷାରେ ବର୍ଷା ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇପଡ଼ିଛି, କାରଣ ରହିଛି ଯେ ଯେଉଁ ମାହାଙ୍ଗା ନଦୀରେ 100ରୁ ଅଧିକ ଯେଉଁ ଚାଞ୍ଚେରା ଘେରି କରାଯାଇଛି, ବେଆଇନ ଭାବେ କରାଯାଇଛି, ତା ଫଳରେ ଜଳ ନିଷ୍କାସନ ଠିକ ରୂପେ ସୁଚାରୁ ରୂପେ ହେଇପାରୁନାହିଁ। ସେଥିଯୋଗୁଁ ଜଳ ନିଷ୍କାସନ ବାଧକ ସୃଷ୍ଟି ହେଇଛି। ଏଥିପ୍ରତି ସରକାର ପ୍ରଶାସନ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆମେ ଆଖି ଅନୁଷ୍ଠାନ ତରଫରୁ ସରକାରଙ୍କ ନିକଟରେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଛୁ ଯେ କିଭଳି ଭାବରେ ଖୁବ୍ ଶୀଘ୍ର ଏ ଜଳବନ୍ଦୀକୁ ଉଚ୍ଛେଦ କରିବା ପାଇଁ।
0: ବୃଷ୍ଟିପାତରେ ଅନିୟମିତତା ଦେଖାଦେଇଥିବାରୁ ଚାଷବାସ ପର୍ଯ୍ୟାୟ ପରିମାଣରେ ଆଗେଇ ପାରିନାହିଁ, ତେଣୁ ଏଭଳି ପରିସ୍ଥିତିରେ ଚାଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଫସଲ ବୀମା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ଏହି ଉଦ୍ଦେଶ୍ୟରେ ଚାଷୀମାନଙ୍କ ମଧ୍ୟରେ ବୀମା ସଚେତନତା ସୃଷ୍ଟି ନିମନ୍ତେ 2026 ବୀମା ରଥ ଜିଲ୍ଲାର ସମୁଦାୟ 8ଟି ବ୍ଲକ ଅଞ୍ଚଳ ପରିକ୍ରମା କରୁଛି। ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଏହି ବୀମା ରଥ ଚାଷୀମାନଙ୍କୁ ସଚେତନ କରାଇବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଜମି ପ୍ଲଟ୍ ପିଛା ମାତ୍ର 1 ଟଙ୍କା ଦେଇ ନିକଟବର୍ତ୍ତୀ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ କୃଷି ସମିତି, ଡାକଘର କିମ୍ବା କୃଷି ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ନିଜ ନିଜର ଜମିର ବୀମା କରାଇଦେବାକୁ ଜିଲ୍ଲା କୃଷି ବୀମା ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ହେକ୍ଟର ପିଛା ଜଳସେଚିତ ଜମି ପାଇଁ 1,06,250 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ 92,500 ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ଯୋଗାଣର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାର ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶ ବୃଦ୍ଧି କରିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ବର୍ଷା ଋତୁ ହୋଇଥିବାରୁ ଡେଙ୍ଗୁ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଡେଙ୍ଗୁ ମଶାର ବଂଶବୃଦ୍ଧି ରୋକିବା ସକାଶେ ଏବଂ ମଶା ପ୍ରଜନନ ସ୍ଥଳ ନଷ୍ଟ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ସହ ଜରୁରୀ ପଦକ୍ଷେପ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା ରାଲି ଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଆଶାକର୍ମୀମାନେ ସାମିଲ ହୋଇ ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ହଟାଇବା ସହ ନିଜ ପରିବେଶ ସଫାସୁତରା ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଏହି ଅଭିଯାନରେ ଜଗତସିଂହପୁର ପୌରପାଳିକାର ଆବର୍ଜନା ବାହନ, ସ୍ୱଚ୍ଛ ସାଥୀ ଏବଂ ସ୍ପ୍ରେ କର୍ମଚାରୀମାନେ ସାମିଲ ହୋଇ ଡେଙ୍ଗୁ ସଚେତନତାର ବାର୍ତ୍ତା ପ୍ରଚାର କରିଛନ୍ତି। ଗତବର୍ଷ ଜିଲ୍ଲାରେ 96 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 23ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଥିବା କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଧିବାସୀଙ୍କୁ ସପ୍ତାହକୁ ଅତି କମ୍ରେ ଥରେ ଜମା ରହିଥିବା ପାଣିକୁ ଫିଙ୍ଗିବା, ପାଣିପାତ୍ର ସର୍ବଦା ଢାଙ୍କି ରଖିବା, ପରିବେଶକୁ ପରିଷ୍କାର ରଖିବା ସହ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏ ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ

0: ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ମାତର କ ଇନ୍ତି ଯେନ୍ ଆମର ଭାଇ ବହିନ ମାନେ ଯଦି କାମ କରିଯିବେ ଆର ହଇରାଣ ହେବେ ବୋଲେ ତୁ ଏଇଟା ବଡ଼ା କଥା
1: ବଡ଼ା କଥା ବୋଲସି ନାନୀ କେତେ କଥା ଯେ ନାନୀ କାମ କବାର ତ କରିଯିବେ ବୋଲୁ ହେନ୍ତି ବନେ ଜାଗାକେ ଯେ କରି କବାର କଲେ ବନେ ବୋଲୁ ନହେଲେ ଆମର ପାଖେ ତ କାମ ଅଛେ ଆମର ଚାଷୀ ଲୋକ ବି ଖୁବ ଲୋକ ଦରକାର ଆମର ଚାଷ କାମ ଭିଡ଼ିଲେ ବି ଚଲି ପାରମୁ
0: ତ ଜମି ଜମା ଖଣେ ଯଦି ଯାର ଅଛେ ବୋଲେ ଆମେ ଯଦି ଇନେ ନୂଆ ନୂଆ ପ୍ରକାରରେ ଚାଷ କରମୁ ନୂଆ ପଦ୍ଧତି ଯଦି ଆମର ବିଶେଷଜ୍ଞ ଆଜ୍ଞା ମାନଙ୍କ ଠାନୁ ବୁଝିକରି ଯଦି କରମୁ ବେଲେ ଆମର ଇଠାନେ ବି ଆମେ ଠିକ୍

0: ଅଛେ ବେଲେ ଆମେ ଯଦି ଇନେ ନୂଆ ନୂଆ ପ୍ରକାରରେ ଚାଷ କର୍ମୁ, ନୂଆ ପଦ୍ଧତି ଯଦି ଆମର ବିଶେଷଜ୍ଞ ଆଜ୍ଞା ମାନଙ୍କ ଠାନୁ ବୁଝି କରି ଯଦି କର୍ମୁ ବେଲେ ଆମର ଇଠାନେ ବି ଆମେ ଠିକ ଲାଭବାନ ହେଇ କରି ଚଲି ପାର୍ମୁ ରେ ଭେ
1: ପାର୍ମୁ ଯେ ନାନୀ। ତ ଏଇଟା ତ ତୁଇ ଆର ମୁଇଁ କଥା ହେଲୁ ବଲ ମାତର ତୁଇ ମୁଇଁ କଥା ହେଲା ଭିତରେ ହେଲେ ଆମର ଶିଳ୍ପୀ ଦଦା ମାନେ ବି ଖେଟିଲେ ନା।
0: ହଏ ରେ ଭେ, ଶିଳ୍ପୀ ଦଦା ତ ଆସିଲେ ନା, ଶିଳ୍ପୀ ଦଦାର ନା ଛନେ କହି ଦେ।
1: ଶିଳ୍ପୀ ଦଦା ଆମର ପ୍ରତାପ ଚନ୍ଦ୍ର ଦଦା ଆର ତାଙ୍କର ଦଲ ବଲ।
0: ହଁ
1: ହେନ୍ତା ହେଲେ ବେଲ ନେଇ କରୁନା ବଲନୁ, ଇ ଦଦାକେ ଅନୁରୋଧ କରୁ ସେ ଗାନା ବାଜନା କରି କରି ଆମର ମନ କେ ଖଣେ ଉଲ୍ଲାସ କରବେ କେ ବୋଲୁଛେ।
0: ହଁ ଚାଲ ଶୁନୁ
1: ଶୁନୁ।

0: ଦୁଇ ଭାଗରେ ବିଭକ୍ତ କରାଯାଇଛି, ଏଗୁଡ଼ା ତନ୍ତୁଜାତୀୟ ଖାଦ୍ୟ ଏବଂ ଦାନାଜାତୀୟ ଖାଦ୍ୟ।
1: ଆଜ୍ଞା
0: ତନ୍ତୁଜାତୀୟ ଖାଦ୍ୟରେ ଅଧିକ ପରିମାଣର ଅପରିପକ୍ୱ ତନ୍ତୁ ଥାଏ, ଯାହାକି ଗାଈର ପେଟ ସଫା ରଖେ ଏବଂ ସ୍ୱାସ୍ଥ୍ୟ ଭଲ ରଖେ।
1: ଆଜ୍ଞା
0: ଦାନାଜାତୀୟ ଖାଦ୍ୟରେ ଅଧିକ ପରିମାଣରେ ପାଚକ ପଦାର୍ଥ ରହିଥାଏ, ଯାହା ଗାଈକୁ ଶକ୍ତି ଏବଂ ପୁଷ୍ଟି ଯୋଗାଇଥାଏ।
1: ଆଜ୍ଞା
0: ପୁଣି ଜଳର ପରିମାଣକୁ ଆଖିରେ ରଖି ତନ୍ତୁଜାତୀୟ ଖାଦ୍ୟକୁ ଆହୁରି ଦୁଇ ଭାଗରେ ବିଭକ୍ତ କରାଯାଇଛି,
1: ଆଚ୍ଛା
0: ଯଥା ରସାଳ ଖାଦ୍ୟ ଏବଂ ଶୁଷ୍କ ବା ଶୁଖିଲା ଖାଦ୍ୟ।
1: ଆଜ୍ଞା
0: ରସାଳ ଖାଦ୍ୟରେ 60ରୁ 90% ଜଳୀୟ ଅଂଶ ରହିଥାଏ, ଯଥା ଗୋଚର ଭୂମିର ଘାସ, ଚାଷ ଜାତୀୟ ଗୋଖାଦ୍ୟ, ଗଛପତ୍ର, ମୂଳ ଜାତୀୟ ଶସ୍ୟ, ଘାସର ଆଚାର ଆଦି।
1: ଆଜ୍ଞା
0: ଖରାଦିନେ ଏହି ଜାତୀୟ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ।
1: ଆଚ୍ଛା, ଯେହେତୁ ବର୍ତ୍ତମାନ ଆମର ଚାଷୀମାନେ ଯେଉଁମାନେ ସବୁ ଗୋପାଳନ କରୁଛନ୍ତି, ଏଇ ରସାଳ ଜାତୀୟ ଯେଉଁ ଘାସ ରହିଛି ସେଗୁଡ଼ାକୁ ଆମେ ବେଶୀ ଗୁରୁତ୍ୱ ଦେବା
0: ଦେବା
1: ଦରକାର
0: ଉଚିତ।
1: ଗାଈମାନଙ୍କୁ।
0: ଶୁଖିଲା ଖାଦ୍ୟରେ 10ରୁ 15% ଆର୍ଦ୍ରତା ରହିଥାଏ,
1: ଆଚ୍ଛା
0: ଯଥା ନଡ଼ା ଏବଂ ପାଳ। ପ୍ରଥମେ ଆମେ ଦେଖିବା ଚାଷ ଜାତୀୟ ଗୋଖାଦ୍ୟ ବା ଚାରା, ବା ତାକୁ ଇଂଲିଶରେ ଆମେ ଯେଉଁ ଫଡ଼ର କହୁ, ତା ବିଷୟରେ ଆମେ କିଛି ଜାଣିବା।
1: ନିଶ୍ଚିତ
0: କମ୍ ଖର୍ଚ୍ଚରେ ଦୁଗ୍ଧ ଉତ୍ପାଦନ କରିବାରେ ଏହି ଜାତୀୟ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୋଷଣ ଅନୁସାରେ ଏହା 2 ଶ୍ରେଣୀରେ ବିଭକ୍ତ କରାଯାଇଛି,
1: ଆଜ୍ଞା
0: ପ୍ରଥମେ ହେଲା ଛୁଇଁ ଜାତୀୟ ବା ଡାଲି ଜାତୀୟ, ଦ୍ୱିତୀୟ ହେଲା ଅଣଛୁଇଁ ଜାତୀୟ ବା ବିନା ଡାଲି ଜାତୀୟ।
1: ଆଜ୍ଞା
0: ଛୁଇଁ ଜାତୀୟ ଖାଦ୍ୟରେ ପୁଷ୍ଟିସାରର ପରିମାଣ ଅଧିକ ରହିଥାଏ ଏବଂ ଅଣଛୁଇଁ ଜାତୀୟ ଶସ୍ୟରେ ଅଧିକ ଶ୍ୱେତସାର ରହିଥାଏ।
1: ଆଜ୍ଞା
0: ଆମ ରାଜ୍ୟରେ ଚାଷ ହେଉଥିବା ପ୍ରମୁଖ ଚାରାମାନେ ଯଥାକ୍ରମେ ହେଲା ଛୁଇଁ ଜାତୀୟ ଚାରା ମଧ୍ୟରେ ବର୍ଷିମ, ଲୁସନ, ବରଗୁଡ଼ି, ମେଥି ଆଦି।
1: ଆଜ୍ଞା
0: ଅଣଛୁଇଁ ଜାତୀୟ ଚାରାରେ ବାଜରା, ମକା, ଶଙ୍କର ନାପିୟର ବା ହାତିଆ ଆଦି।
1: ଆଜ୍ଞା
0: ସବୁଦିନିଆ ଚାଷ ଜାତୀୟ ଚାରା ମାନେ ଆମେ ବର୍ଷରେ ସବୁଦିନ କରିପାରିବା ସେ ଚାରା, ତା ମଧ୍ୟରେ ଶଙ୍କର ନାପିୟର ବା ହାତିଆ, ଗିନି ଘାସ, ପାରା ଘାସ ଆଦି। ଏଇ ଯେଉଁ ଚାରା ଗୁଡ଼ାକ ଆମ ରାଜ୍ୟରେ ହେଉଛି ତା ବିଷୟରେ କିଛି କିଛି ଜାଣିବା।
1: ନିଶ୍ଚୟ ଗୋପାଳନ ଯଦି ଆମେ କରୁଛେ, ଘାସ ଚାଷ କରିବାଟା ନିହାତି ଜରୁରୀ ବୋଲି କହୁଛେ, କାହିଁକିନା ଖର୍ଚ୍ଚ ଆମର କମିଯିବ, ଗାଈର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।
0: ପ୍ରଥମେ ଶଙ୍କର ନାପିୟର ଘାସ ବା ହାତିଆ ଘାସ,
1: ଆଜ୍ଞା
0: ଏହା ବର୍ଷର ସବୁ ଋତୁରେ ହୋଇଥାଏ,
1: ଆଚ୍ଛା
0: ଏଣୁ ଏହାକୁ ସବୁଦିନିଆ ଚାରା କୁହାଯାଏ। ଏହି ଘାସକୁ ଲଗାଇବାର 75 ଦିନ ପରେ ଅମଳକ୍ଷମ ହୋଇଯାଏ ଏବଂ ପରବର୍ତ୍ତୀ ଅମଳ 40 ଦିନ ଅନ୍ତରେ କରାଯାଏ।
1: ଆଚ୍ଛା
0: ଗିନି ଘାସ, ଏହା ମଧ୍ୟ ଏକ ବର୍ଷ ବ୍ୟାପୀ ଏହି ଚାରା ଚାଷ କରାଯାଏ ଏବଂ ଏହା ଏକ ରୁଚିକର ଚାରା।
1: ଆଜ୍ଞା
0: ମଞ୍ଜି ବୁଣିବାର 70-80 ଦିନ ମଧ୍ୟରେ କିମ୍ବା ଚେର ଖଣ୍ଡ ଲଗାଇବାର 40ରୁ 45 ଦିନ ମଧ୍ୟରେ ଏହା ପ୍ରଥମ ଅମଳ ପାଇଁ ପ୍ରସ୍ତୁତି ହୋଇଯାଏ।
1: ଆଜ୍ଞା
0: ଗିନି ଘାସ 3:1 ଅନୁପାତରେ ବରଗୁଡ଼ି ସହିତ ମିଶ୍ରିତ ଫସଲ କରାଯାଏ।
1: ଆଜ୍ଞା
0: ବରଗୁଡ଼ି ଏକ ଛୁଇଁ ଜାତୀୟ ଚାରା।
1: ଆଚ୍ଛା, ତାମାନେ ଆପଣଙ୍କର ଗିନି ଘାସ ଯଦି 3 ଭାଗ କରୁଛେ ବା 3 ଧାଡ଼ି କରୁଛେ, ଗୋଟେ ଧାଡ଼ି ଆମେ
0: ବରଗୁଡ଼ି
1: ବରଗୁଡ଼ି କରିବା।
0: ତାପରେ ହେଲା ପାରା ଘାସ। ଏହି ଘାସ ଆର୍ଦ୍ର ଜଳବାୟୁରେ ଭଲ ବଢ଼େ, ଏଣୁ ଆମ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଉତ୍ତମ ଭାବରେ ଚାଷ କରାଯାଏ। ଏହା ବନ୍ୟା ଅଞ୍ଚଳ ଏବଂ ତଳୁଆ ଜମିରେ ମଧ୍ୟ ଚାଷ କରାଯାଇପାରେ।
1: ଆଚ୍ଛା
0: ଦିନନାଥ ଘାସ, ଏହା ଏକ ଖରାଦିନିଆ ଫସଲ,
1: ଆଜ୍ଞା
0: ମୁଖ୍ୟତଃ ଏହା ଉତ୍ତମ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ମାର୍ଚ୍ଚ ମାସର ପ୍ରଥମ 15 ଦିନ ମଧ୍ୟରେ କିମ୍ବା ଉତ୍ତମ ବର୍ଷା ହେଉଥିବା ଅଞ୍ଚଳରେ ଜୁନ୍ ଜୁଲାଇ ମାସରେ ବୁଣାଯାଇଥାଏ।
1: ଆଚ୍ଛା
0: ଏ ତ ଗଲା କିଛି ପ୍ରମୁଖ ଅଣଛୁଇଁ ଜାତୀୟ ଚାରା। ବର୍ତ୍ତମାନ କେତୋଟି ମୁଖ୍ୟ ଛୁଇଁ ଜାତୀୟ ବା ଡାଲି ଜାତୀୟ ଚାରା ବିଷୟରେ ଜାଣିବା।
1: ଆଜ୍ଞା
0: ପ୍ରଥମେ ବରଗୁଡ଼ି, ଏହା ଏକ ଶୀତଦିନିଆ ଫସଲ, ସେପ୍ଟେମ୍ବରରୁ ଅକ୍ଟୋବର ହେଉଛି ଏହା ବୁଣିବାର ପ୍ରକୃଷ୍ଟ ସମୟ।
1: ଆଚ୍ଛା
0: ବୁଣିବା ପାଇଁ 1 ପିଛା 6ରୁ 7 କିଲୋଗ୍ରାମ ମଞ୍ଜି ଆବଶ୍ୟକ ଏବଂ 1 ପିଛା ହାରାହାରି 300 କ୍ୱିଣ୍ଟାଲ ଅମଳ କରାଯାଏ।
1: ଆଚ୍ଛା ଏଇଟା କେବଳ ଶୀତ ଦିନ ହେଇପାରେ,
0: ଏଇଟା କେବଳ ଶୀତଦିନେ କରାଯାଏ। ବର୍ଷିମ ଆଉ ଏକ ଚାରା, ଏହା ମଧ୍ୟ ଏକ ଶୀତଦିନିଆ ଫସଲ ଏବଂ କ୍ଷୀର ଦେଉଥିବା ଗାଈମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ।
1: ଆଚ୍ଛା
0: ଅକ୍ଟୋବରର ଦ୍ୱିତୀୟ ସପ୍ତାହ ହେଉଛି ଏହାକୁ ବୁଣିବାର ଉତ୍ତମ ସମୟ। 1 ପିଛା 10 କିଲୋଗ୍ରାମ ମଞ୍ଜି ଆବଶ୍ୟକ ଏବଂ ଅମଳ ହାରାହାରି 250 କ୍ୱିଣ୍ଟାଲ ହୋଇଥାଏ।
1: ଆଚ୍ଛା ତାମାନେ ଦୁଧିଆଳି ଗାଈମାନଙ୍କ ପାଇଁ ବର୍ଷିମ ହେଉଛି ଖୁବ ଉପାଦେୟ
0: ଉପଯୁକ୍ତ।
1: ଆଚ୍ଛା
0: ତେଣୁ ଏସବୁ ଗଲା ରସାଳ ତନ୍ତୁଜାତୀୟ ଖାଦ୍ୟ ବିଷୟରେ। ବର୍ତ୍ତମାନ ଶୁଷ୍କ ତନ୍ତୁଜାତୀୟ ଖାଦ୍ୟ, ଶୁଷ୍କ ତନ୍ତୁଜାତୀୟ ଖାଦ୍ୟରେ ମୁଖ୍ୟ ହେଉଛି ନଡ଼ା ଏବଂ ପାଳ।
1: ଆଜ୍ଞା
0: ନଡ଼ାରେ ପାଚନକାରୀ ପୁଷ୍ଟିସାର ଜମା ନଥାଏ,
1: ଆଚ୍ଛା
0: ଏଥିରେ ଥିବା କେମିକାଲ ଦୁଗ୍ଧ ଉତ୍ପାଦନକୁ କମାଇଥାଏ, ଏଣୁ ଏହାକୁ ଦୁଧିଆଳି ଗାଈମାନଙ୍କୁ ଖାଇବାକୁ ଦେବା ପୂର୍ବରୁ କୌଣସି ଉପାୟରେ ଖାଦ୍ୟ ଉପଯୋଗୀ କରାଯାଏ।
1: ଆଚ୍ଛା
0: ଡାଲି ଜାତୀୟ ନଡ଼ାରେ 2ରୁ 3% ପାଚନକାରୀ ପୁଷ୍ଟିସାର ଥାଏ।
1: ଆଜ୍ଞା
0: ବର୍ତ୍ତମାନ ପାଳ, ସବୁଜ ଶସ୍ୟକୁ ସୂର୍ଯ୍ୟ କିରଣରେ ଶୁଖାଇ ସଂରକ୍ଷଣ କଲେ ତାକୁ ଆମେ ପାଳ କହନ୍ତି।
1: ଆଜ୍ଞା
0: ବର୍ତ୍ତମାନ ସୁଦ୍ଧା ଆମେ ତନ୍ତୁଜାତୀୟ ଖାଦ୍ୟ ବିଷୟରେ ଜାଣିଲେ, ବର୍ତ୍ତମାନ ଆମେ ଦାନା ଜାତୀୟ ଖାଦ୍ୟ ବିଷୟରେ କିଛି ଆଲୋକପାତ କରିବା।
1: ଆଚ୍ଛା ଯେଉଁଟା କି ଚାଷୀମାନେ ବେଶୀ ଗୁରୁତ୍ୱ
0: ଗୁରୁତ୍ୱ ଦେଉଥାନ୍ତି। ଏ ପ୍ରକାର ଖାଦ୍ୟରେ କମ୍ ପରିମାଣରେ ତନ୍ତୁ ଏବଂ ଆର୍ଦ୍ରତା ଥାଏ।
1: ଆଚ୍ଛା
0: ଦାନାର ପୁଷ୍ଟିସାର ଅନୁସାରେ ସେମାନଙ୍କୁ 2 ଶ୍ରେଣୀରେ ଭାଗ କରାଯାଇଛି, ଶକ୍ତିଯୁକ୍ତ ଦାନା ଏବଂ ପୁଷ୍ଟିଯୁକ୍ତ ଦାନା।
1: ଆଜ୍ଞା
0: ଶକ୍ତିଯୁକ୍ତ ଦାନାରେ ପୁଷ୍ଟିସାରର ପରିମାଣ 18%ରୁ କମ୍ ଏବଂ ପୁଷ୍ଟିଯୁକ୍ତ ଦାନାରେ ପୁଷ୍ଟିସାରର ପରିମାଣ 18%ରୁ ଅଧିକ ଥାଏ।
1: ଆଚ୍ଛା
0: ପ୍ରଥମେ ଶକ୍ତିଯୁକ୍ତ ଦାନା, ଶକ୍ତିଯୁକ୍ତ ଦାନାରେ ଯଥାକ୍ରମେ ମକା ଗୁଣ୍ଡ, ବାର୍ଲି, ଓଟ୍ ଏଗୁଡ଼ା ସବୁ ଆସେ।
1: ଆଜ୍ଞା
0: ମକା ଗୁଣ୍ଡରେ 65% ଶ୍ୱେତସାର ଥାଏ।

0: ଏବଂ 10% ପୁଷ୍ଟିସାର ରହିଥାଏ।
1: ଆଚ୍ଛା
0: ବାର୍ଲି ଏହା ଏକ ଅତ୍ୟନ୍ତ ସୁସ୍ୱାଦୁକର ଖାଦ୍ୟ। ଅନ୍ୟ ଦାନା ତୁଳନାରେ ଏଥିରେ ତନ୍ତୁ ପରିମାଣ ଟିକେ ଅଧିକ।
1: ଆଚ୍ଛା
0: ଏହା ବ୍ୟତୀତ ଓଟ୍ସ ଏବଂ ବାଜରା ମଧ୍ୟ ଅନ୍ୟତମ।
1: ଆଜ୍ଞା
0: ଶକ୍ତିଯୁକ୍ତ ଦାନାରେ ଏସବୁ ବ୍ୟତୀତ କିଛି କୃଷି ଶିଳ୍ପର ଅବଶିଷ୍ଟ ଖାଦ୍ୟ ପଦାର୍ଥ ମଧ୍ୟ ମିଶାଯାଏ,
1: ଆଚ୍ଛା ଅବଶିଷ୍ଟାଂଶ ଯେଉଁଗୁଡ଼ା ସବୁ ରହି,
0: ଯଥାକ୍ରମେ ଧାନର ରାଇସ୍ ବ୍ରାନ୍ ବା କୁଣ୍ଡା,
1: ଆଚ୍ଛା
0: ଗହମରୁ ହ୍ୱିଟ୍ ବ୍ରାନ୍ ବା ଚୋକଡ଼, ରାଇସ୍ ପଲିସିଂ ଆଦି ମଧ୍ୟ ମିଶାଯାଏ।
1: ଆଚ୍ଛା
0: ଶକ୍ତିଯୁକ୍ତ ଦାନାରେ କିଛି ଗୁଡ଼ ମଧ୍ୟ ମିଶାଯାଇଥାଏ।
1: ଆଜ୍ଞା
0: ଇଏ ଗଲା ଶକ୍ତିଯୁକ୍ତ ଦାନା ବିଷୟରେ। ବର୍ତ୍ତମାନ ପୁଷ୍ଟିସାର ଯୁକ୍ତ ଦାନା,
1: ଆଚ୍ଛା
0: ଏହା ଦୁଇ ପ୍ରକାର, ଗୋଟେ ହେଲା ଉଦ୍ଭିଦଜାତ ପୁଷ୍ଟିସାର ଆଉ ଗୋଟେ ପ୍ରାଣୀଜାତ ପୁଷ୍ଟିସାର ଯୁକ୍ତ ଦାନା।
1: ଆଜ୍ଞା
0: ଆମେ ମୁଖ୍ୟତଃ ଉଦ୍ଭିଦଜାତ ପୁଷ୍ଟିସାର ଯୁକ୍ତ ଦାନା ବିଷୟରେ ଆଲୋଚନା କରିବା।
1: ଆଜ୍ଞା
0: ଏହି ଶ୍ରେଣୀରେ ମୁଖ୍ୟ ଖାଦ୍ୟମାନେ ହେଲେ ଚିନାବାଦାମ ଜାତୀୟ ଖାଦ୍ୟ, ଯାହାକୁ ଆମେ ବାଦାମ ପିଡ଼ିଆ କହୁ ବା ଗ୍ରାଉଣ୍ଡ ନଟ୍ ଅଏଲ୍ କେକ୍, ଏଥିରେ 40% ପୁଷ୍ଟିସାର ରହିଥାଏ। ସୋରିଷ ଜାତୀୟ ଖାଦ୍ୟ, ଯାହାକୁ ଆମେ ମଷ୍ଟାର୍ଡ କେକ୍ ବା ସୋରିଷ ପିଡ଼ିଆ କହୁ, ଏଥିରେ 35% ପୁଷ୍ଟିସାର ରହିଥାଏ।
1: ଆଚ୍ଛା
0: ସୋରିଷ ପିଡ଼ିଆରେ ପୁଷ୍ଟିସାର ଛଡ଼ା 0.6% କ୍ୟାଲସିୟମ୍ ମଧ୍ୟ ଥାଏ।
1: ଆଚ୍ଛା
0: ଏବଂ ଏହା ଗାଈ ଖାଦ୍ୟ ପାଇଁ ମୁଖ୍ୟତଃ ବ୍ୟବହାର କରାଯାଏ।
1: ଆଚ୍ଛା
0: ଏହା ବ୍ୟତୀତ ରାଶି ଜାତୀୟ ଖାଦ୍ୟରେ ମଧ୍ୟ 45% ପୁଷ୍ଟିସାର ରହିଥାଏ। ଏମାନଙ୍କ ଛଡ଼ା ତୁଳା ମଞ୍ଜି କେକ୍, ଲିନ୍ସିଡ୍ ମିଲ୍, ସୋୟାବିନ୍ ତେଲ ମିଲ୍ ଆଦି ମଧ୍ୟ ବ୍ୟବହାର କରାଯାଏ। ଆମେ ସବୁ ଜାଣିଲେ ଯେ କେଉଁ ଖାଦ୍ୟରେ କ'ଣ କ'ଣ ଅଛି ବା କେଉଁ ପ୍ରକାର ଜିନିଷଗୁଡ଼ିକ ଆମେ କେଉଁ ଖାଦ୍ୟ ଭାବେ ଗ୍ରହଣ କରିପାରିବା, ତେଣୁ ବର୍ତ୍ତମାନ ଏସବୁକୁ ନେଇ କିପରି ଏକ ସୁଷମ ପଡ଼ି ବା ଖାଦ୍ୟ ପ୍ରସ୍ତୁତ କରିବା।
1: ଆଜ୍ଞା
0: ସୁଷମ ପଡ଼ି ହେଉଛି ଏପରି ଏକ ଖାଦ୍ୟ ଯାହାଦ୍ୱାରା କି ପ୍ରାଣୀ ଦୈନିକ 24 ଘଣ୍ଟା ପାଇଁ ସଠିକ୍ ପରିମାଣର ଖାଦ୍ୟସାର ବା ପୁଷ୍ଟିସାର ପାଇଥାଏ।
1: ଆଚ୍ଛା
0: ଏକ ଦୁଧିଆଳି ଗାଈ ପାଇଁ ଯଦି ପଡ଼ି ବ୍ୟବସ୍ଥା ଆମେ କରିବା, ତାହେଲେ ଶକ୍ତି ଉତ୍ସ, ଶକ୍ତି ପାଇବା ପାଇଁ ମକା ହେଉ ବା ଗହମ ହେଉ ବା ବାର୍ଲି ହେଉ ବା ବାଜରା ହେଉ 30-35% ନେବେ।
1: ଆଚ୍ଛା
0: ପୁଷ୍ଟିସାର ଉତ୍ସ ଭାବେ ଯେକୌଣସି ପିଡ଼ିଆ ହେଉ, ବାଦାମ ପିଡ଼ିଆ ହେଉ, ସୋୟାବିନ୍ ପିଡ଼ିଆ ହେଉ, ସୋରିଷ ପିଡ଼ିଆ ହେଉ 30-35% ନେବେ।
1: ଆଚ୍ଛା
0: କୃଷି ଶିଳ୍ପ ଭିତ୍ତିକ ସାମଗ୍ରୀ କୁଣ୍ଡା ହେଉ ବା ଚୋକଡ଼ ହେଉ 25-30% ନେବେ।
1: ଆଜ୍ଞା
0: ଡାଲି ଜାତୀୟ ଶସ୍ୟ ଚୋପା, ମୁଗ ଚୁନି ହେଉ, ବିରି ଚୁନି ହେଉ 10% ନେବେ। ଧାତୁସାର 3% ନେବେ, ଲୁଣ 1% ନେବେ।
1: ଆଚ୍ଛା ତାମାନେ ଏଇଭଳି ଭାବରେ ପରିମାଣ ଆମର 100% ହେଲା,
0: 100%
1: ଯେଉଁଟାକି ଆମର ଚାଷୀ ଭାଇମାନେ ଯେତେବେଳେ ବି ସୁଷମ ଗୋଖାଦ୍ୟ ପ୍ରସ୍ତୁତ କରିବେ ଏଥିପ୍ରତି ସେମାନେ ଅନୁପାତରେ କରିବେ, ଗୁରୁତ୍ୱ ଦେବେ।
0: ଆଜ୍ଞା
1: ଆଚ୍ଛା ଆମେ ତ ସୁଷମ ଗୋଖାଦ୍ୟ ସମ୍ପର୍କରେ ଜାଣିଲେ ପ୍ରକୃତରେ ଯେ ଗାଈ ଗୋରୁଙ୍କୁ ଆମେ ଯଦି ସୁଷମ ଗୋଖାଦ୍ୟ ଦେଉଛେ ଆମର ଗୋଟେ ଦୁଧିଆଳି ଗାଈ ପାଇଁ, ଯେମିତି ତା'ର ଶାରୀରିକ ଓଜନ ଅନୁସାରେ ଯେତିକି ପରିମାଣର ଖାଦ୍ୟ ଦେବା ଦରକାର, କି ଗର୍ଭାବସ୍ଥାରେ ତା'ର ଶାରୀରିକ ଓଜନ ଅନୁସାରେ କେତେ ଆମେ ତାକୁ ସୁଷମ ଖାଦ୍ୟ ଦେବା, ଏଇ ଯେଉଁ ପରିମାଣ ସବୁ ରହିଛି ଆମେ ଜାଣିଲେ ଆମେ ଆଶା କରିବା ଯେ ନିଶ୍ଚିତ ଭାବରେ ଆମେ ଯେତେବେଳେ ଗାଈ ଗୋରୁ ପାଳନ କରୁଛେ ଆମେ ଘାସ ଚାଷ କରିବା ସହିତ ଦାନା ପାଇଁ ମଧ୍ୟ ଯେଉଁ ଆମର ବିଭିନ୍ନ ପ୍ରକାର ତୃଣକ ରହିଛି ତାକୁ ମଧ୍ୟ ଆମେ ଚାଷ କଲେ ନିଶ୍ଚିତ ଭାବରେ ଆମେ ଗୋଟେ ସୁଷମ ଗୋଖାଦ୍ୟ ପ୍ରସ୍ତୁତ କରିପାରିବା।
2: ଶୁଣିଲି ନାନି,
3: ମୁଇଁ ବି ଶୁଣିଲି ରେ ଭେ,
2: ଯେ ଆମେ ତ ଶୁଣିଲୁ ବୋଲୁ, ମା ତ ଶୁଣିଲି ଶୁଣିଲି ବେଲେ ନାଇଁ ହେ ଆଜ୍ଞା କଥାକେ କାମେ ଲଗାବାର ପଡ଼ବା।
3: ହଁ କାମେ ଲଗାଲେ ଯାଇ କରି ଲାଭବାନ ହେମୁ
2: ହେମୁ।
3: ମା ତର କରେ ଭେ, ଆର ଗୋଟେ କଥା ରହିଲା ବାକି,
2: କାଁଟା
3: ଏ ଚାଷୀ ଭାଇ ବହିନ ମାନଙ୍କ ସାଙ୍ଗ କଥା ହେବାଟା।
2: ହଁ ତ ମୁଇଁ ହେନ୍ତି ଚାଷୀ ଧୋଦା ଗୋଟେ ସଙ୍ଗେ କଥାବାର୍ତ୍ତା ହେଇଛେ ବୋଲୁ, ତୁ ମୋର ପାଖେ ବସି କରି ଶୁନ।
3: ହଁ ମୁଇଁ ଶୁନସି।
2: ହଁ
4: ତ ହେନ୍ତି ତ ଆମେ ଗୁଞ୍ଜିଗୁଡ଼ା ଯିକରି ଆମର ଆଗଧାଡ଼ିଆ ବୟସିଆ ଚାଷୀ ଦଦା ଆଡ଼କୁ ଭେଟିଥିଲୁ। ତ ଚାଷୀ ଦଦା ଜୁହାର।
5: ଆଜ୍ଞା ଜୁହାର।
4: ପହେଲା କରି ଆପଣଙ୍କର ନାଁ ଗାଁ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
5: ମୋର ନାଁ ଖୁଟୁ ନାଗ, ଗୁଞ୍ଜିଗୁଡ଼ା ବ୍ଲକ ଜୁନାଗଡ଼ ଆଉ ଜିଲ୍ଲା କଲାହାଣ୍ଡି। ଆରୁ
4: ତ ଆମର ଚାଷୀ ଦଦା ମାନେ ତ ଦଦା ବାନିକେ ବାନି ଚାଷ କରସନ୍, ଆର୍ ଏବେ ଆପଣ କହନ୍ ଯେ କେନ୍ କେନ୍ ଚାଷ ମାନେ କରୁଛନ୍?
5: ତ ମୁଇଁ କୁନ୍ଦୁରୁ ଲଗେଇଛେ, ଭୁରବୁଟି, ମରିଚ, ପାଲଙ୍ଗ, ବିନ୍।
4: ତ ଆମେ ଦେଖୁଛୁଁ ଯେ ଆପଣ ଖୁବ୍ କରି ବିନ୍ ଚାଷ କରିଛନ୍, ତ ଏଇଟା କେନ୍ କିସମର ବିନ୍ କରିଛନ୍?
5: ଏଇଟା କେନ୍ କିସମର ବିନ୍ ଯେ ଆଜ୍ଞା, ଆମେ ତ ନିଜେ ଏଇଟା 5-10 ବର୍ଷ ହେଲା ନା ଆମେ ସେ ବିହନକେ ରଖିକରି ବିହନ କରୁଛୁଁ ଦେଶୀଟା।
4: ହଁ ହଁ ହଁ, ତ ଏବେ ବିନ୍ ଫଲୁଛେ
5: ହଏ,
4: ତ ଏଇଟା କେନ୍ କେନ୍ ଖତ ସାର ଦଉଛ?
5: ଖାଲି ଆଜ୍ଞା ଗୋରୁ ଖତ ଖତା ଟିକେ ଦେସୁଁ, ଆରୁ ଏଇଟା ସରକାରୀ ଖତ କେନ୍ ଡିପି ପଟାସ କୁଡ଼ା ଟାଇମ୍କେ ଦିଆ ହେସି।
4: ହଁ ହଁ, ତ ଏବେ ବିନ୍ ମାନେ ଫଲ ଲାଗୁଛେ ବୋଲ?
5: ହଏ ହଏ।
4: ତ ଏ ବିନ୍ ବିକି କରି ବନେ 2 ପଇସା ପାଉଛ?
5: ହଏ ଆଜ୍ଞା, ଆମେ ନିଜର ପେଟ ଚଲୁଛେ। ଆରୁ
4: ତ ବିନ୍ କିରା ପତେଙ୍ଗା କେନ୍ କେନ୍ଟା ଲାଗୁଛେ?
5: କିରା ପତେଙ୍ଗା ଲାଗ୍ଲେ ତ ଆଜ୍ଞା ଆମେ ଜୁନାଗଡ଼ ଯାଇକରି ସେ ଦୋକାନ ମେଡ଼ିସିନ୍ ପତର ଆଣିକରି
4: ଦଉଛନ୍,
5: ଦିଆ ହଉଛେ।
4: ହଁ ହଁ, ଏଇଟା ସଙ୍ଗେ ସଙ୍ଗେ ଆମେ ଦେଖୁଛୁଁ ଯେ କୁନ୍ଦୁରୁ ଚାଷ ବି ଆପଣ ଖୁବ୍ କରିଛନ୍।
5: ହଏ,
4: ତ କୁନ୍ଦୁରୁ କନ୍ଦା ରୂପିଛନ୍ କି ଏନ୍ତା?
5: ଡି ରୂପା ହେଇଛି।
4: ଦେଶୀ କୁନ୍ଦୁରୁ? ହେ
5: ଦେଶୀ କୁନ୍ଦୁରୁ।
4: ଏଇଟାକେ ବି ଖତ ସାର ଦଉଛନ୍?
5: ହଁ, ଏଇଟା ବି ଆଜ୍ଞା ଗୋରୁ ଖତ ଖୁଣ୍ଟା ସବୁ ଦିଆ ହେଇଛି ନା।
4: ତ କୁନ୍ଦୁରୁ ଯେନ୍ ସବୁଦିନ ବାହାରୁଛେ?
5: ହଁ ଆଜ୍ଞା।
4: ହଁ ହଁ, ତ ଏଇଟାର ସଙ୍ଗେ ସଙ୍ଗେ ଆପଣ ଉଇଲ୍ ଚାଷ ବି
5: କରିଛନ୍? ହଏ।
4: ତ ଏବେ ଦେଖୁଛନ୍ ଯେ ଆପଣ ଏବେ ଉଇଲ୍ ରୂପିଛନ୍, ତ ଏଇଟା ବିହନ ଆଣିକରି ପଲ୍ହା କଲେ, କେତେ ଦିନର ପଲ୍ହା ହେଲା ରୂପଲେ?

0: ମାସେ ଖି କରି ଆଜ୍ଞା ତାକେ ଟଲି ଫିଙ୍ଗି କରି ତାକେ ଏବେ ରୂପା ହେଇଛେ।
1: ଇଟାକେ ବି ଖତ୍ ସାର ଦଉଛ?
0: ଇଟା ବି ଖତ୍ ସାର, ଗୋରୁ ଖତ୍ ଦିଆ ହେଇଛେ, ଡେପି ଦିଆ ହେଇଛେ, ପଟାସ୍ ପୁଟି ସେନ୍ତା ମେସେ କରି ତ ଦଉଛନ୍।
1: ତ ଇତାର ସଙ୍ଗେ ସଙ୍ଗେ ଆପଣ ଧାନ ଚାଷ ବି କରିଛନ୍?
0: ଧାନ ଚାଷ ବି କରିଛନ୍।
1: ତ କେନ୍ କିସମ ଧାନ କରିଛନ୍?
0: ଏଇଟା ତ ଆଜ୍ଞା ଏଇ ଯମୁନା।
1: ଯମୁନା କରିଛନ୍? ତ ରୂପା କି ବୁନା ହେ?
0: ରୂପା ଆଜ୍ଞା।
1: ତ ଆର୍ କାଁ କାଁ ସୁବିଧା ମାନେ ହେଇପାରିଲେ ଆପଣ ଚାଷ କାମକେ ଆଗକେ ବଢ଼େଇ ପାରିବି ବୋଲି ଭାବୁଛନ୍?
0: ଆର୍ କାଁ କାଁ ସୁବିଧା କେନ୍ ପୁପାରିଲେ ନନା ଗୋଟେ ହେତା ବେଲେ ଆର୍ ଟିକେ ଉପର୍ଜାନ ହେଇଛୁ, ଆର୍ ଭଲ୍ କରି ଖତ୍ ସାର ଟିକେ ମିଲ୍ତା, ଭଲ୍ ବିହନ ପାଚଲ ମିଲ୍ତା ବେଲେ ଟିକେ ଆର୍ ଉପାର୍ଜନ ହେବା ବୋଲି ଭାବୁଛୁଁ।
1: ତ ଜଳ ହିଁ ଜୀବନ, ଦାଦା ପାନି ଥିଲେ ତ ଚାଷ ନାଇଁ ହୁଏ, ତ ପାନି ସୁବିଧା କାଁଟା କରିଛୁ?
0: ପାନି ସୁବିଧା ଆଜ୍ଞା ଚୁଆଁ ଗୋଟେ ସରକାରୀ ଚୁଆଁ ଗୋଟେ କରିଥିନୁ, ସେ ଚୁଆଁ ଉଧରି ଉସରି ଗଲାକେ ଫେର୍ ଆର୍ ନିଜେ କରିଛୁ, ଆର୍
1: କୁଆଁ କରିଛନ୍, ପାଇପ୍ କରିଛନ୍,
0: ପାଇପ୍ ଗୋଟେ କରିଛୁ।
1: ତ କଥା ନାଇଁ ଅଛେ ଦାଦା, ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକରି।
0: ଆଜ୍ଞା
1: ତ ଚାଷ କରିକିରି କେତେ ଖୁସି ନେଇ ଅଛନ୍?
0: ହଁ ଆଜ୍ଞା, ଭଲ ଖୁସିରେ ଅଛନ୍।
1: ତ ଆପଣଙ୍କର ଘରେ ସମସ୍ତେ ଏଇ ଚାଷ କାମରେ ଆପଣଙ୍କୁ ସହଯୋଗ କରୁଛନ୍?
0: ସହଯୋଗ କରୁଛନ୍।
1: ତ ଯାହା ହଉ ଦାଦା, ଆପଣଙ୍କୁ ଆପଣଙ୍କର ଗାଁ ଗୁଞ୍ଜିଗୁଡ଼ାନେ ଭେଟିକରି ଖୁବ୍ ଖୁସି ଲାଗ୍ଲା। ଆପଣ ଜଣେ ଆଗଧାଡ଼ିଆ ଚାଷୀ ବିହନ୍ ଆଉ ସବୁବେଳେ ଚାଷ କାମକେ ଆଗକେ ବଢ଼ାବାର୍ ଲାଗି ଚେଷ୍ଟା କରୁଛନ୍। ତ ଆପଣ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଦାଦା।
0: ଜୁହାର ଆଜ୍ଞା।
2: ଶୁଣିଲି ରେ ଭେ, ଗୁଟେ ଗୁଟେ କରି ଯେନ୍ତା ପଚାରି ଦେଲୁ ଚାଷୀ ଦାଦାକେ, ସବୁ ତାଙ୍କର କେନ୍ତା କର ଚାଷ କରୁଛନ୍ ବତେଇ ଦେଲେ ଆମକେ, ବନେ ବନେ ପ୍ରଣାଳୀ ନେ ଚାଷ କରୁଛନ୍, ଆମେ ବି ତାଙ୍କ ଠାନୁ ଶୁଣିକରି ଚାଷ ବାସ ନେ ହେନ୍ତା ଭିଡ଼ମୁ
3: କାର୍ଯ୍ୟକ୍ରମ
2: ଶୁଣୁଛନ୍ ଆମର ଚାଷୀ ଭାଇ କକା ଦାଦା ମା ଭେନ୍ ମାନେ ସବକେ ଗୋଲାପି ନାନୀ
3: ଆର୍ ମୁଇଁ ଗୁରୁବାରୁ ଦାଦାର
2: ଜୁହାର।

ବ୍ରଜର କୁଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 8:15 ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶୁଣିପାରିବେ ଏହି ସୂଚନା ଏବଂ ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ପୁରାତନ ରଚନାରୁ ଏହି ହିନ୍ଦୀ ଭକ୍ତିଗୀତ। ଶିଳ୍ପୀ ହେଲେ ଭୂପିନ୍ଦର।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ହିନ୍ଦୀ ଭକ୍ତି ଗୀତ। ଏଥର ଶୁଣନ୍ତୁ ଶିଳ୍ପୀ ହରିଓମ୍ ସରଣଙ୍କ କଣ୍ଠରେ ଏହି ଗୀତଟି ନିଜ ରଚନାରୁ।

ଏ ଗୀତଟି ଶେଷ କରୁଛୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: writing a plea alleging the use of metallic pellet guns on students protesting at Jantar Mantar and other parts of Delhi. During the hearing, the bench said that police rules permit the use of pellet guns in exceptional circumstances and said that unless the rules themselves are challenged, the use of such weapons cannot be considered illegal. And Neeraj Chopra has qualified for men's javelin finals in the Commonwealth Games at Glasgow. Javelin throwers Rohit Yadav and Yashveer Singh have also entered the finals. Earlier, India scripted history in para-athletics, securing a historic 1-2 finish in the men's 100-meter T47 final as Dilip Mahadu Gavit won the gold and Mohammad Basil claimed the silver last night. India holds the 8th spot in the Commonwealth Games medal with 15 medals, including 3 gold, 9 silver and 3 bronze. And that is the end of this news bulletin.
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲିକ୍ରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ରାତି 11:10। ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇଦେଉଛୁ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଫକୀରଚରଣ ପତି, ମିତ୍ର ମହାନ୍ତି, ନବକିଶୋର ମହତ୍ତମ, ମମତା ରାଉତରାୟ ଏବଂ ସଂଯୁକ୍ତ ପାତ୍ର। ଚେତନା ଚିନ୍ତନ ଶୁଣିପାରିବେ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଶୁଣିପାରିବେ 7:25। 7:30 କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଚାଷର କଥା ପାଇଁ ସମୟ ରହିଛି 7:40। 7:45 ପ୍ରଚାର କରିବୁ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ବେହେରା, ପ୍ରଯୋଜନା ରଞ୍ଜନ କୁମାର ବେହେରା। 8:30 ଶୁଣିବେ ସଙ୍ଗୀତ ଲହରୀ, ଶିଳ୍ପୀ ଉଦିତ ନାରାୟଣ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।